ଆକାଶବାଣୀ ପୁରୀ ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସ 30 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 21 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:56 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ବ୍ୟବହାର ସୁନ୍ଦର ହେଲେ ମନ ମନ୍ଦିର ହୋଇଥାଏ, ଆହାର ସୁନ୍ଦର ହେଲେ ଶରୀର ସୁନ୍ଦର ହୋଇଥାଏ, ବିଚାର ସୁନ୍ଦର ହେଲେ ମସ୍ତିଷ୍କ ସୁନ୍ଦର ହୋଇଥାଏ, ଆଉ ଏହି ତିନୋଟି ସୁନ୍ଦର ହେଲେ ଜୀବନ ସୁନ୍ଦର ହୋଇଥାଏ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

କୋଟି ପହଣ୍ଡିରେ ପ୍ରଭୁ ଛୁଲି ଛୁଲି ଆସିଥିଲେ ବଡ଼ ଦାଣ୍ଡକୁ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଥିଲା ବଡ଼ ଦାଣ୍ଡ। ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ପବିତ୍ର ହେଇଯାଉଥିଲା ପରିସର। ଗୋଟିଏ କଣ୍ଠରେ ଥିଲା ଗୋଟିଏ ବନ୍ଦନା, ଗୋଟିଏ ମନରେ ଥିଲା ଗୋଟିଏ ଆଶା। ଭାବର ଡୋରି ଲଗେଇ ପ୍ରଭୁ ଦର୍ଶନ ଦେଇଥିଲେ। ରଙ୍ଗ ଅଧରରେ ଲାଖି ରହିଥିଲା ଦ୍ୱାପର ଯୁଗର ସେଇ ରହସ୍ୟମୟ ହସ, ଆଉ ସେଇ ହସରେ ମୋହିତ ହେଇଯାଉଥିଲେ ଭକ୍ତବୃନ୍ଦ।

ଭକ୍ତମାନେ ଭାବୁଥିଲେ ପ୍ରଭୁଙ୍କ ସହ ଏ ସମ୍ପର୍କ କ'ଣ ଗୋଟିଏ ଜନ୍ମର, ଜନ୍ମ ଜନ୍ମର ସମ୍ପର୍କ ନଥିଲେ କ'ଣ ପ୍ରଭୁଙ୍କ ସହ ଭେଟ ହୁଏ। ତୁମେ ମୋର, ମୁଁ ତୁମର ଏଇ ଭାବନାରେ ପ୍ରଭୁଙ୍କ ସହ ବନ୍ଧା ହୋଇଛନ୍ତି ଭକ୍ତମାନେ। ସେ ପରା ଭକ୍ତବତ୍ସଳ ଭାବଗ୍ରାହୀ। ଭକ୍ତ ଦେହରେ କଣ୍ଟା ଆଘାତ ଲାଗିଲେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ରକ୍ତ ଛରେ। ଏକ ସମ୍ବେଦନଶୀଳ ଆତ୍ମିକ ଭାବନାରେ ଛନ୍ଦି ହୋଇ ରହିଥାଏ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ।

ଏଇଥିପାଇଁ ସବୁ ନୀତି ଅତି ସହଜ ରୀତିରେ ସମ୍ପାଦନ ହୋଇଯାଇଥିଲା। ତୁଳସୀ ଆଉ ଦୟଣାର ବାସ୍ନାରେ ମହକି ଯାଉଥିଲା ଶ୍ରୀମନ୍ଦିର ପରିସର, ମହକି ଯାଉଥିଲା ଭକ୍ତମାନଙ୍କର ଅନ୍ତର। ଏବେ ବି ସିଂହଦ୍ୱାରରେ ସେଇ ମହମହ ବାସ୍ନା ସଞ୍ଚରି ଯାଉଛି ପ୍ରତିଟି ହୃଦୟକୁ।

ଯାହାର କେହି ନାହାନ୍ତି ତା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି। ସେ ସଦା ଜାଗ୍ରତ ଭକ୍ତମାନଙ୍କ ପାଇଁ। ଭକ୍ତ ରଘୁ ଅରକ୍ଷିତ ତାଙ୍କରି ନାମରେ ସମର୍ପଣ କରି ଭକ୍ଷଣ କରିଥିଲେ ବିଷଯୁକ୍ତ ଖାଦ୍ୟ। ମାତ୍ର ନୀଳଗିରିନାଥଙ୍କ ଅପାର କରୁଣାରୁ ସେହି ଖାଦ୍ୟ ପରିବର୍ତ୍ତିତ ହୋଇଥିଲା ଅମୃତରେ। ରଘୁ ଅରକ୍ଷିତ ହୋଇଥିଲେ ବିପଦମୁକ୍ତ। ପ୍ରଭୁଙ୍କର ଏହି ଭକ୍ତ ପ୍ରେମର ଅମୃତମୟ ଆଖ୍ୟାନ ଯେମିତି ପ୍ରସାରିତ ହୋଇଯାଉଛି ପ୍ରତିଟି ଅନ୍ତରକୁ।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଶାନ୍ତିଲତା ଛୋଟରାଏ, ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ, ମହମ୍ମଦ ସିକନ୍ଦର ଆଲାମ ଏବଂ ସୁଧା ମିଶ୍ର। ଗୀତ ରଚନା କରିଥିଲେ ନଗେନ୍ଦ୍ର ମହାପାତ୍ର, ସାଲବିକ, ବୈକୁଣ୍ଠନାଥ ବ୍ରହ୍ମଚାରୀ ଏବଂ ରଘୁ ଅରକ୍ଷିତ। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଜଗତଗୁରୁ ଶଙ୍କରାଚାର୍ଯ୍ୟ ଲେଖିଛନ୍ତି, କାଳ ନିମିଷକରେ ହରଣ କରିପାରୁଥିବା ଧନ ଜନ ଯୌବନରେ ଗର୍ବ କର ନାହିଁ। ମାୟାମୟ ସଂସାରରୁ ବ୍ରହ୍ମର

ସେ ପୁଣି ଲେଖିଛନ୍ତି, କାମ କ୍ରୋଧ ଲୋଭ ମୋହ ଆଦିକୁ ଯେଉଁମାନେ ତ୍ୟାଗ କରିଛନ୍ତି ସେଇମାନେ ହିଁ ଯତିମାନ ପୁରୁଷ। ଆତ୍ମଜ୍ଞାନ ବିହୀନ ବ୍ୟକ୍ତିଙ୍କୁ ମୂଢ଼ କୁହାଯାଏ।

ବେଳେବେଳେ ଭଗବାନଙ୍କୁ ମଧ୍ୟ ଖୋଜିବା ପାଇଁ ପଡ଼େ। ଦୀର୍ଘକାଳ ଅପେକ୍ଷାରେ ରହିବାକୁ ହୁଏ। ଗରାଖ ଈଶ୍ୱରଟିଏ ପାଇଁ ଦୋକାନୀ ଅପେକ୍ଷା କଲାପରି ଠାକୁର ମଧ୍ୟ କାହାକୁ ନା କାହାକୁ ଅପେକ୍ଷା କରନ୍ତି। ମନେ ମନେ କେତେ ଅକୁଳାନ ହୋଇ ଖୋଜୁଥାନ୍ତି। ଖୋଜୁଥିବା ଉପାଦାନଟି କିନ୍ତୁ ତା ମୁରାଟରେ ଉଭା ହୋଇଥାଏ। ବ୍ରହ୍ମାଣ୍ଡକର୍ତ୍ତାଙ୍କ ଖୋଜିବା ପ୍ରତି ବେଫି କରିଥାଏ ସେ। ଏହି ଖୋଜା ଲୋଡ଼ାପଣ ଜାରି ରହିଥାଏ ଅନନ୍ତ କାଳ ଧରି। ସେ ସତ୍ୟଯୁଗର କଥା। ଭଗବାନଙ୍କୁ ଏକନିଷ୍ଠ ଭକ୍ତି କରୁଥିବା ହେତୁ ବାପ ହାତରୁ ଅକଥନୀୟ ଯନ୍ତ୍ରଣା ଭୋଗୁଥାଏ କଅଁଳା ପୁଅ। କେତେବେଳେ ଜଳନ୍ତା ନିଆଁରେ ତ ଆଉ କେତେବେଳେ ବିଷଧର ସାପର ଆଁ ଭିତରେ, ଆଉ କେତେବେଳେ ବା ମତୁଆଲା ହାତୀର ମୁନିଆ ଦାନ୍ତ ଅଗରେ ତ ତାକୁ ଛାଡ଼ି ଦିଆଯାଉଥାଏ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଉଥାଏ ପୁଅ। କହ ତେବେ କେଉଁଠି ଅଛି ତୋର ସେହି ମାୟାବୀ ଭଗବାନ? କ୍ରୋଧି ପିତାର ଅରୁଣ କଷାୟିତ ସ୍ୱର ଥିଲା ପଞ୍ଚମରେ, ଛାୟାଛନ୍ନ ନିଷ୍କମ୍ପ ସରସିର ବଚଞ୍ଚଳ ଜଳ ପରି ଥିଲା ପୁତ୍ରର ଉତ୍ତର, ମୋ ଭଗବାନ ସବୁଠାରେ ବାବା, କୀଟ ପତଙ୍ଗ ତରୁ ତୃଣ ସର୍ବତ୍ର ବିଦ୍ୟମାନ ମୋ ପ୍ରଭୁ। ଭକ୍ତକୁ ଖୋଜି ଖୋଜି ଭଗବାନ ସେଠି କେତେବେଳେ ନିଆଁ ରୂପରେ ତ କେତେବେଳେ ସାପ ରୂପରେ, ଆଉ କେତେବେଳେ ବା ହାତୀର ଭୟଙ୍କର ଚେହେରା ଭିତରେ, ପୁଣି ଖମ୍ବର ନିଟୋଳ ଟାଣପଣରେ, ଅଧା ମଣିଷ ଅଧା ପଶୁ ବେଶରେ। ଦ୍ୱାପର ଯୁଗରେ ଖୋଜିବାପଣ ଆହୁରି ନିବିଡ଼, ଆହୁରି ଅନ୍ତରଙ୍ଗ। ଦୁର୍ଯ୍ୟୋଧନର ଦିବ୍ୟ ଅନ୍ନ ବ୍ୟଞ୍ଜନକୁ ଅସ୍ୱୀକାର କରି ଖୋଜି ଖୋଜି ବିଦୁର ପୁରକୁ ଯାଇ ହାତ ପତାଇ ଶାଗ ଭାତ ମୁଠାଏ ମାଗନ୍ତି, ଭକ୍ତ ତୁମର କ'ଣ କରିବ ପ୍ରଭୁ, ତୁମେ ତ ଭକ୍ତର ବୋଲକରା ବଚସ୍କର ଠାକୁର। କଳିଯୁଗ କଥା କ'ଣ କହିବା, ଜଗମୋହନିଆଙ୍କ ଭକ୍ତ ଖୋଜାର ପଟାନ୍ତର କାହିଁ। ସେଦିନ ଗୀତ ଗୋବିନ୍ଦର ଲଳିତ ପଦ କେତୋଟି ଗାଉଥିବା ବୁଢ଼ୀକୁ ଖୋଜୁ ଖୋଜୁ ବାଇଗଣ କଣ୍ଟାରେ ଚିରିଯାଏ ପ୍ରଭୁଙ୍କର କ୍ଷୀରୋଦ୍ରୀ ପାଟ। ଭକ୍ତ ନୀଳାମ୍ବରକୁ ଦସ୍ୟୁ ନାଉରିଆ କବଳରୁ ଉଦ୍ଧାର କରିବା ପାଇଁ ଗଙ୍ଗା କୂଳରେ କ୍ଷତ୍ରିୟ ବେଶରେ ପହଞ୍ଚି ଯାଆନ୍ତି ସେ। ରଘୁ ଅରକ୍ଷିତକୁ ବିଷ ଦାଉରୁ ରକ୍ଷା କରିବା ପାଇଁ କମ୍ ଧୁମ୍ଦି ହୁଅନ୍ତି ନାହିଁ ସେ। ଘର ଖୋଜି ଖୋଜି ବନ୍ଧୁ ମହାନ୍ତିଙ୍କ ଦୁଆରେ ଭାର ଘେନି ପହଞ୍ଚି ଯାଆନ୍ତି। ମହାର୍ଜା ପୁରୁଷୋତ୍ତମ ଦେବଙ୍କ ଅମଳର କଥା। କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ ହେବାର ପ୍ରସ୍ତାବକୁ ନାକଚ କରିଦେଇଥାନ୍ତି ପଦ୍ମାବତୀଙ୍କର ପିତା କାଞ୍ଚିରାଜ ସାଲ୍ବ ନରସିଂହ। ପୁରୁଷୋତ୍ତମ ଏହି ଅପମାନର ପ୍ରତିଶୋଧ ପାଇଁ କାଞ୍ଚି ଆକ୍ରମଣ କରନ୍ତି। ମାତ୍ର ପରାଜିତ ହୋଇ ଓଡ଼ିଶାକୁ ଫେରିଆସନ୍ତି ସେ। ଆଖିରୁ ଲୁହ ଝରାଇ ଇଷ୍ଟଦେବ ଜଗନ୍ନାଥଙ୍କ ନିକଟରେ ଦୁଃଖ ନିବେଦନ କରନ୍ତି। ତାପରେ ଦେଖେ କିଏ କଳା ଧଳା ଦୁଇ ଠାକୁରଙ୍କର ଭକ୍ତ ଟେକ ରକ୍ଷଣ ଲୀଳା। କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ଦୁଇ ଭାଇ ଖେଦି ଯାଆନ୍ତି ଗାଁ ପରେ ଗାଁ, ନଗର ପରେ ନଗର। ପରାଜିତ ରାଜାଙ୍କୁ ଆପଣାର ଆସିବାର ଖବର ମାଣିକି ଗୌଣୁଣୀ ହାତରେ ରତ୍ନମୁଦି ଧରାଇ ଜଣାନ୍ତି, କାଞ୍ଚି ଗଣପତିଙ୍କୁ ପରାଜିତ କରାନ୍ତି। କାଞ୍ଚି ରାଜାଙ୍କ ଟାଣପଣ ଭାଙ୍ଗନ୍ତି, କାହିଁ ଶ୍ରୀକ୍ଷେତ୍ର କାହିଁ କାଞ୍ଚି। ଖୋଜି ଖୋଜି ଭକ୍ତ ପାଖରେ ପହଞ୍ଚି ଯାଆନ୍ତି ସେ। ଫେରନ୍ତା ବାଟରେ ଭକ୍ତର ହୃଦ ସିଂହାସନରେ ତାଙ୍କ ଅଧିକା ପାଦ

0: ଶୁଣୁଥିଲି ଅନୁଚିନ୍ତା। ଉପସ୍ଥାପନା କରିଥିଲି ଡକ୍ଟର ତୀର୍ଥାନନ୍ଦ ମିଶ୍ର। ଆପଣ କାର୍ଯ୍ୟ
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 142ତମ ଅଧ୍ୟାୟ। ଆଜିର ଅଧ୍ୟାୟରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ହେଉଛନ୍ତି ଭୂପିନ୍ଦର ସିଂ ଏବଂ ମିତାଲି ସିଂ।
2: एपिसोड 142 142।

ଶ୍ରୋତାମାନେ ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 142ତମ ଅଧ୍ୟାୟ। ଆଜିର ଅଧ୍ୟାୟରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀମାନେ ଥିଲେ ଭୂପିନ୍ଦର ସିଂ ଏବଂ ମିତାଲି ସିଂ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଭଜନଟିକୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁମାନେ ଶୁଣିଲେ ଭଜନଟିକୁ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ PVTG ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ PVTGଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ଼ ଗଠନ, ଶିଶୁ କଲ୍ୟାଣ କମିଟି

0: ଶକ୍ତିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖୈରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି 6:00 ସୁଦ୍ଧା 613.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା ଗୋଟିଏ ବା 2ଟି ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶିକରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ। ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସିଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ୍ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି 1 ମାସ ହେଲା ପରେ ଗୋଡ଼ରେ ପ୍ରତି 3 ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳା ଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6ଟି ବା 8ଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାଦ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତର

0: ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଜନ୍ମଗତ ବକ୍ରପାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସେ ଡେଲଚେବ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ UPI ମାଧ୍ୟମରେ 24,162 କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314,00,000 ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା UPIରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। UPI ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ ନମ୍ବରରେ ବାରମ୍ବାର ପରିବର୍ତ୍ତନ କିମ୍ବା SMS ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ UPIକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର।

ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40+ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିଶୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା IRGC ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ

0: ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ

0: କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁମାନେ ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।
2: PM ଜୟ। ଅବ ଗରିବୋ କେ ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନାରେ ଅଛନ୍ତି ରାଜଶ୍ରୀ ସାହୁ। କାର୍ଯ୍ୟକ୍ରମଟିର ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଗଇଁଠାଳ ଫିଟି ନଥାଏ। ଭଗବତୀ ବଡ଼ ରୋଷ ପ୍ରକାଶ କରନ୍ତି, କହିଲେ କାଳିଆ ସାଆନ୍ତେ ଏମିତି ଗୋଟିଏ ବର ମୁଁ ବିବାହ ହେଲି ଯାହାକି ବିବାହ କଲେ ଗଇଁଠାଳ ଫିଟିନି, ଜ୍ୱର ହେଲା ଠିକ ଅଛି, ଯେତେବେଳେ ଶରୀର ଅସୁସ୍ଥ ହେଲା ସେଥିରେ ଚାଲିଗଲା 15 ଦିନ, ନବଯୌବନ ଦର୍ଶନ ଦେଲେ ମୋ କଥା ମନେ ନାହିଁ, ଭାଇ ଭଉଣୀକି ନେଇ ଘୋଷଯାତ୍ରାରେ ଯାଇଛନ୍ତି ବୋଲି ଶୁଣୁଛି, ତେବେ କୁଆଡ଼େ ଯାଇଛନ୍ତି, କ'ଣ ପାଇଁ ଯାଇଛନ୍ତି ତାହା ମଧ୍ୟ ମୁଁ ଠିକ୍ ଜାଣିପାରୁନାହିଁ, କ'ଣ ତାଙ୍କର ମୋ ପ୍ରତି ରହିଛି, ଏଇ କଥାକୁ ଦାମ୍ପତ୍ୟ ଜୀବନର ଗୋଟେ ସ୍ୱତନ୍ତ୍ର କଥାକୁ ଆରୋପିତ କରାଯାଇଛି, ଅର୍ଥାତ୍ ହେରା ପଞ୍ଚମୀ ନୀତିରେ। ଏଇ କଥାଟାକୁ ଭଗବତୀ ମହାଲକ୍ଷ୍ମୀ ଯାଇକିରି, ଯିଏକି ଶ୍ରୀମନ୍ଦିରର ବଡ଼ ଠାକୁରଙ୍କର ସାଆନ୍ତାଣୀ, ଯିଏକି ବଡ଼ ସାଆନ୍ତାଣୀ, ଯାହାଙ୍କର ଅନ୍ୟ ନାମ ହେଉଛି ବିମଳା ଦେବୀ, କାରଣ ସେ ବଡ଼ ଭଉଣୀ ହେବେ, ତାଙ୍କୁ ଯାଇକିରି କହିଲେ। ତାଙ୍କୁ କହିବା ପରେ ବିମଳା ଦେବୀ କହିଲେ, କଥା ହେଉଛି କ'ଣ କି, ଯଦି ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଆସେ ତେବେ ତାକୁ ହେଉଛନ୍ତି ଘରେ ସମାଧାନ କରିବାକୁ ପଡ଼େ, ତୁମେ ଗୋଟେ କାମ କର, ମୁଁ ଜାଣିଛି ସେ ଘୋଷଯାତ୍ରା କରିବାକୁ ଯାଇଛନ୍ତି, ତେଣୁ ତୁମେ ମୋଠୁ ଗୋଟେ ମୋହ ଚୂର୍ଣ୍ଣ ନେଇକିରି ଯାଅ, ଏ ଚୂର୍ଣ୍ଣଟି ପକେଇଦେଲେ ତୁମର ପ୍ରାଣନାଥ ଫେରିଆସିବେ। ବାସ୍ତବ ଜ୍ଞାନରେ ତାହା ହିଁ ହେଲା, ଇଏ ହେରା ପଞ୍ଚମୀ ନୀତିଟି ହେଉଛି ସେଇଆ, ହେରା ଅର୍ଥ ଦେଖିବା, ଦେଖିବାକୁ ନେଇକିରି ଗୋଟେ ନୀତି। ଭଗବତୀ ସ୍ୱତନ୍ତ୍ର ଭାବରେ ବନକ ଲାଗି ହେଇ ପାଟ ପିନ୍ଧି, ଯାହାକି ପଟୁଆର ସହିତ ଘଣ୍ଟ ଛତା କାହାଳି ସହିତ ସ୍ୱତନ୍ତ୍ର ବିମାନରେ ବସି ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି। ଯେମିତି ଭଗବତୀଙ୍କର ଏବଂ ଭଗବାନଙ୍କର ପାଖିକି ଆଖି ପଡ଼ିଯାଇଥାଏ ସାମାନ୍ୟ ଭାବରେ, ଭଗବାନ ଜଗନ୍ନାଥ ମହାପ୍ରଭୁ ଗୋଟିଏ ହେଉଛନ୍ତି ଅଧର ମାଳଟିଏ ପ୍ରଦାନ କରିଦିଅନ୍ତି, ଭଗବତୀ ରଥର କାଠ ଖଣ୍ଡେ ଭାଙ୍ଗି ଦିଅନ୍ତି, କାରଣ ରାଗରେ ଥାନ୍ତି ତ, ମାଳ ପାଇଲା ପରେ ତଥାପି ମଧ୍ୟ ପୁଣି ଦାଣ୍ଡକୁ ଆସିଲେ ହେଉଛନ୍ତି ତାଙ୍କର ରାଗ ବଢ଼ିଯାଏ, ଆଉ ଦାଣ୍ଡରେ ଭଗବତୀ ଆସନ୍ତି ନାହିଁ, କାରଣ କାଳିଆ ସାଆନ୍ତଙ୍କର ରଥ ଭାଙ୍ଗି ଦେଇଛନ୍ତି, ଚିନ୍ତା କରିବେ କାଳେ କାଳିଆ ସାଆନ୍ତେ କାହାକୁ ପଠେଇକିରି ପୁଣି ଦେଖିବେ କି ଭଗବତୀ କୁଆଡ଼େ ଗଲେ, କ'ଣ ତାଙ୍କ ରଥ ମୁଁ ଭାଙ୍ଗିଛି, କାଳେ ଧରା ପଡ଼ିଯିବି। ଏହି ଦୃଷ୍ଟିରୁ ଭଗବତୀ ସ୍ୱତନ୍ତ୍ର ଭାବରେ ହେରାଗୁଇରି ସାଇ ଦେଇ ଆସନ୍ତି ବୋଲି ଇଏ ପ୍ରସିଦ୍ଧ ତିଥିରେ ଭଗବତୀଙ୍କୁ ଯେଉଁମାନେ ଦର୍ଶନ କରନ୍ତି, ଯାହାକୁ କୁହାଯାଏ ମଘା ନକ୍ଷତ୍ର ସଂଯୁକ୍ତେ, ମଘା ନକ୍ଷତ୍ର ସଂଯୁକ୍ତ ହେଇଥିବ, ବାସ୍ତବରେ ହେରା ପଞ୍ଚମୀ ନୀତି ନାଁ ହେଲା ହେରା ପଞ୍ଚମୀ, କିନ୍ତୁ ତିଥି ହେଇଯାଇଥାଏ ଷଷ୍ଠୀ। ଏହି ଷଷ୍ଠୀରେ ଯେଉଁମାନେ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ ଦାନ ଜପ ତପ କରି ଭଗବତୀଙ୍କୁ ଦର୍ଶନ କରିବା ସହିତ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି, ସେମାନେ ନିଶ୍ଚିତ ଭାବରେ ଅନ୍ତକାଳରେ ବୈକୁଣ୍ଠ ଗତି ପାଇବେ, ଏହା ମଧ୍ୟ ଶାସ୍ତ୍ର କହିଛନ୍ତି। ଏହି ନୀତିକି ବଢ଼େଇଲା ପରେ ଆଉ ମହାପ୍ରଭୁ କାଳିଆ ସାଆନ୍ତେ ରହିପାରନ୍ତି ନାହିଁ, ସଦାସର୍ବଦା ଚିନ୍ତା କରନ୍ତି କେମିତି ଫେରିବି କେମିତି ଫେରିବି, ଅର୍ଥାତ୍ ତା ପରଦିନ ନିର୍ଦ୍ଦେଶ ହେଇଯାଏ ଆଜ୍ଞାମାଳ ମାଧ୍ୟମରେ, ରଥ ଦକ୍ଷିଣ ମୋଡ଼ ହେଇଯାଏ। ଜୟ ଜଗନ୍ନାଥ।

ଶ୍ରୋତାବନ୍ଧୁ, ରଥଯାତ୍ରା ଅବସରରେ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଆଗମନ ହେଉଛି। ଏହି ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୁଲିସ ପକ୍ଷରୁ ଆଣ୍ଟି ସ୍ନାଚିଂ ଅଭିଯାନ ଜାରି ରହିଛି। ଏଥିରେ ମାତ୍ର 4 ଦିନ ମଧ୍ୟରେ 143 ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ତା ସହିତ 250ରୁ ଅଧିକ ଚୋରା ମୋବାଇଲ ଜବତ କରାଯାଇଛି। ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଉଦ୍ଧାର କରାଯାଇଥିବା ମୋବାଇଲ ଫୋନ୍ଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଉଛି। ଟାଉନ୍ ଥାନା ଅଧୀନରୁ 47 ଜଣ, ସିଂହଦ୍ୱାର ଥାନା ଅଧୀନରୁ 35 ଜଣ, କୁମ୍ଭାରପଡ଼ା ଥାନାରୁ 31 ଜଣ, ସି ବିଚ୍ ଥାନାରୁ 15 ଜଣ, ବଳିଆପଣ୍ଡା ଥାନାରୁ 13 ଜଣ, ତାଳବଣିଆ ଥାନାରୁ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶ୍ରୋତାବନ୍ଧୁ, ରଥଯାତ୍ରା ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ, ଶ୍ରୀକ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଲିଙ୍ଗରାଜ କଳାନିକେତନ ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗୁରୁ ଜଗନ୍ନାଥ ମିଶ୍ର ସଂଯୋଜନା କରିବା ସହିତ ପରିଚାଳନା କରିଥିଲେ। ଗୁରୁ ପ୍ରକାଶ କୁମାର ରଥ ଏବଂ ତାପସ କୁମାର ନାୟକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନେକ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ।

0: ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ସୂର୍ଯ୍ୟ ଉଦୟର ସମୟ ରହିଥିଲା ପ୍ରାତଃ 5:21:50 ସମୟରେ ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି ସନ୍ଧ୍ୟା 6:24:36 ସମୟରେ। ଶ୍ରୋତାବନ୍ଧୁ, ଆମ ପାଞ୍ଜିକା ଅନୁଯାୟୀ ଆଜି ହେଉଛି ବିପଦ ତାରିଣୀ ବ୍ରତ, ପର୍ଶୁରାମ ଅଷ୍ଟମୀ ଓ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିର ନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣି ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମ ତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀ ମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନ ଠାରୁ ଏ ପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇଆସୁଛି, ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ, ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କର ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି।

0: ଗୋଟେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଝାଞ୍ଜପିଠା ମଠ ତରଫରୁ ମଧ୍ୟ ଏହି ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି। ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହେଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହେଉଛି।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୁହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ରବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନ ଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2ଟି ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3ଟି ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆରମ୍ଭ କରିବା ପୂର୍ବରୁ ଶୁଣିନେବା କିଛିଟା ବିଜ୍ଞାପନ।
2: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାସ୍ ବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢ଼ିଆ ଦିନ।

0: ଫସିଲା।
1: ୟୁପିଆଇ ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
2: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
5: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
6: ଶ୍ରୋତାବନ୍ଧୁ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ଶାନ୍ ଏବଂ ସାଧନା ସର୍ଗମଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନା ରହିଛି ଜାଭେଦ ଅଖ୍ତରଙ୍କର, ସଙ୍ଗୀତ ସଂଯୋଜନାରେ ଶଙ୍କର ଏହସାନ ଲୟ। କଥାଚିତ୍ର କୁଛ୍ ନା କହୋ।

0: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବା ପୂର୍ବରୁ ରହିଛି ଏକ ବିଜ୍ଞାପନ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା

0: କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ପ୍ରିୟଦର୍ଶିନୀ ସାହୁ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।

नमस्कार श्रोता बंधु, मासिक विज्ञान पत्रिका विज्ञान वर्तिका कार्यक्रम को आपण को स्वागत करुछि मु प्रियदर्शिनी। श्रोता बंधु, आज संपादकीय विषय वस्तु रही प्रकृति संरक्षण। ଏହାପରେ ସମୁଦ୍ର ତରଙ୍ଗ ଓ ଜୁଆର ଭଟ୍ଟାର ବିଜ୍ଞାନ ସମ୍ପର୍କରେ ଆଲୋଚନା କରିବା ଉତ୍ତମ କୁମାର ମାନସିଂଙ୍କ ସହିତ। ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଫାଣ୍ଟମ୍ ରେନ୍ ଅର୍ଥାତ୍ ମାୟାବୀ ବର୍ଷା ସମ୍ପର୍କରେ କିଛି ରୋଚକ ତଥ୍ୟ, ଆଉ ତା ସହିତ ଆପଣଙ୍କ ପାଇଁ ରହିଛି କିଛି ବିଜ୍ଞାନ ସମାଚାର। ଶ୍ରୋତା ବନ୍ଧୁ, ଆମ ଓଡ଼ିଆ ସାହିତ୍ୟର ମହାନ ସନ୍ଥକବି ଭୀମଭୋଇ ଲେଖିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ହଁ ଶ୍ରୋତା ବନ୍ଧୁ, ଜଗତର ଉଦ୍ଧାର ସେତେବେଳେ ସମ୍ଭବ ଯେତେବେଳେ ଜଗତକୁ ଜୀବନ ଦେଉଥିବା ଆମର ଏଇ ପ୍ରକୃତି ମାତା ସୁରକ୍ଷିତ ରହିପାରିବେ। ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣିଛେ ଗଛଲତା, ନଦୀନାଳ, ପାହାଡ଼ ପର୍ବତ, ପଶୁପକ୍ଷୀ ଆଉ ବାୟୁମଣ୍ଡଳକୁ ନେଇ ଗଢ଼ି ଉଠିଛି ଆମର ଏହି ସୁନ୍ଦର ପ୍ରକୃତି। କିନ୍ତୁ ଆଜି ମଣିଷ ନିଜର ସ୍ୱାର୍ଥ ଆଉ ସୁଖ ସୁବିଧା ପାଇଁ ସେଇ ପ୍ରକୃତିକୁ କଷ୍ଟ ଦେବାକୁ ପଛାଉ ନାହିଁ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଆଜିର ସମ୍ପାଦକୀୟରେ ଆମେ ଆଲୋଚନା କରିବା ପ୍ରକୃତିର ସଂରକ୍ଷଣ ଆମ ପାଇଁ କାହିଁକି ଆବଶ୍ୟକ, ଆଉ ଏଥିପାଇଁ ଆମର କର୍ତ୍ତବ୍ୟ କ'ଣ। ଶ୍ରୋତା ବନ୍ଧୁ, ପ୍ରକୃତି ଏପରି ଏକ ଜାଗା ଯେଉଁଠାରେ ଛୋଟ ପିମ୍ପୁଡ଼ିଟିଏ ଠାରୁ ଆରମ୍ଭ କରି ବିରାଟକାୟ ହାତୀ ପର୍ଯ୍ୟନ୍ତ, ଆଉ ଛୋଟ ଦୁବ ଘାସ ଠାରୁ ଆରମ୍ଭ କରି ବଡ଼ ବରଗଛ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି। ବିଜ୍ଞାନ କହେ ପୃଥିବୀରେ ବଞ୍ଚିବା ପାଇଁ ଅନ୍ତତଃ 33% ଜଙ୍ଗଲ ରହିବା ଆବଶ୍ୟକ। କିନ୍ତୁ ଆଜି କଳକାରଖାନା, ସହରୀକରଣ ଆଉ ଚାଷ ଜମି ପାଇଁ ବ୍ୟାପକ ଭାବେ ଗଛ କଟାଯାଉଛି। ପରିଣାମ ସ୍ୱରୂପ କ'ଣ ହେଉଛି? ମାତ୍ରାଧିକ ଗରମ, ଅଦିନିଆ ବର୍ଷା, ଭୟଙ୍କର ବାତ୍ୟା ଆଉ ମରୁଡ଼ି। ଶ୍ରୋତା ବନ୍ଧୁ, ଯେଉଁ ଓଡ଼ିଶାରେ ଦିନେ ମେ ଜୁନ୍ ମାସରେ ବି ଗଛ ଛାଇରେ ଶୀତଳ ପବନ ମିଳୁଥିଲା, ଆଜି ସେଠାରେ ମାର୍ଚ୍ଚ ମାସରୁ ତାପମାତ୍ରା 45 ଡିଗ୍ରୀ ଉପରେ ଟପି ଯାଉଛି। ଏସବୁ କାହିଁକି ହେଉଛି? କାରଣ ଆମେ ପ୍ରକୃତିର ସହଜ ସନ୍ତୁଳନକୁ ବିଗାଡ଼ି ଦେଉଛେ। ଆମେ ଭୁଲି ଯାଉଛୁ ଯେ ପ୍ରକୃତି ବିନା ମଣିଷ ବଞ୍ଚିପାରିବ ନାହିଁ, କିନ୍ତୁ ମଣିଷ ବିନା ପ୍ରକୃତି ଖୁବ୍ ସୁନ୍ଦର ଭାବରେ ବଞ୍ଚିପାରିବ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଆମ ଓଡ଼ିଶା କଥା ଟିକେ ଚିନ୍ତା କରିବା। ଆମ ଓଡ଼ିଶା ପ୍ରକୃତିର ଗୋଟିଏ ଅପୂର୍ବ ସମ୍ଭାର। ଶିମିଳିପାଳର ଗହନ ଅରଣ୍ୟ, ଭିତରକନିକାର ବିରଳ ହେନ୍ତାଳ ବନ, ମଙ୍ଗଳା ଯୋଡ଼ିର ପକ୍ଷୀ ସଂସାର ଆଉ ନୀଳ ସାଗର ଚିଲିକା, ଏସବୁ ଆମ ଓଡ଼ିଶାର ଗର୍ବ। କିନ୍ତୁ ଆଜି ସେ ସବୁ ସ୍ଥାନରେ ସଙ୍କଟ ଉଭା ହେଲାଣି। ଜଙ୍ଗଲ କମିବା ଯୋଗୁଁ ହାତୀମାନେ ଗାଁ ଭିତରକୁ ପଶି ଆସୁଛନ୍ତି, ମଣିଷ ଓ ହାତୀ ଭିତରେ ଲଢ଼େଇ ହେଉଛି। ଶ୍ରୋତା ବନ୍ଧୁ, ଏଇଠି ଥରେ ଚିନ୍ତା କରିବା କଥା, ହାତୀ ଆମ ଗାଁ ଭିତରକୁ ଆସିବାର ମୁଖ୍ୟ କାରଣ ହେଉଛି ଆମେ ହାତୀର ଘରକୁ କାଟି ନିଜର ଘର ବନାଉଛୁ। ଭାବିଲେ ତାଙ୍କ ଘର ଯଦି ନ ରହିବ ସେମାନେ କୁଆଡ଼େ ଯିବେ? ସେହିପରି ଭିତରକନିକାର ଯେଉଁ ହେନ୍ତାଳ ବନ ବଡ଼ ବଡ଼ ସାମୁଦ୍ରିକ ବାତ୍ୟାରୁ ଆମ ଓଡ଼ିଶା ଉପକୂଳକୁ ରକ୍ଷା କରେ, ତାକୁ ଯଦି ଆମେ ନଷ୍ଟ କରିଦେବା ତେବେ ସମୁଦ୍ରର କରାଳ ରୂପରୁ ଆମକୁ କିଏ ବା ବଞ୍ଚାଇବ? ତେଣୁ ଶ୍ରୋତା ବନ୍ଧୁ, ପ୍ରକୃତିର ସଂରକ୍ଷଣ କେବଳ

ସରକାରୀ ନିୟମରେ ହେବ ନାହିଁ, ଏହାକୁ ପ୍ରତିଟି ଓଡ଼ିଆ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ହେବ। ତେବେ ଶ୍ରୋତାବନ୍ଧୁ, ଆପଣ ବର୍ତ୍ତମାନ ଭାବୁଥିବେ, ଆମେ ତ ସାଧାରଣ ମଣିଷ, ଆମେ ଜଙ୍ଗଲ କିମ୍ବା ନଦୀକୁ କେମିତି ସୁରକ୍ଷିତ ରଖିବା? ଶ୍ରୋତାବନ୍ଧୁ, ବିନ୍ଦୁ ବିନ୍ଦୁରୁ ହିଁ ସିନ୍ଧୁ ଗଢ଼ି ଉଠେ। ଆପଣଙ୍କର ଗୋଟିଏ ଗୋଟିଏ ଛୋଟ ପଦକ୍ଷେପ ପୃଥିବୀକୁ ବଦଳାଇ ପାରିବ। ଚାଲନ୍ତୁ ଜାଣିବା କିପରି। ହଁ ଶ୍ରୋତାବନ୍ଧୁ, ଏଥିପାଇଁ ରହିଛି ପ୍ରକୃତି ସଂରକ୍ଷଣର ପଞ୍ଚସୂତ୍ର, ଯାହାର ପ୍ରଥମ ସୂତ୍ରଟି ହେଉଛି ଗଛ ଲଗାଇବା। ଶ୍ରୋତାବନ୍ଧୁ, ଜୀବନର ପ୍ରତିଟି ଖୁସିର ମୁହୂର୍ତ୍ତ ଯେପରିକି ଜନ୍ମଦିନ, ବାହାଘର ବା ପିଲାଙ୍କ ସଫଳତାରେ ଆପଣ ଅନ୍ତତଃ ଗୋଟିଏ ଗଛ ଲଗାନ୍ତୁ ଆଉ ତାକୁ ନିଜ ପିଲା ଭଳି ବଡ଼ କରାନ୍ତୁ। ସେହିପରି ଦ୍ୱିତୀୟ ସୂତ୍ରଟି ହେଉଛି ଜଳ ସଂରକ୍ଷଣ। ହଁ ଶ୍ରୋତାବନ୍ଧୁ, ପାଣିର ଅପଚୟ ବନ୍ଦ କରନ୍ତୁ। ଘରର ବର୍ଷା ପାଣିକୁ ମାଟି ଭିତରକୁ ଯିବା ପାଇଁ ବ୍ୟବସ୍ଥା କରନ୍ତୁ, ଯାହାଫଳରେ କୂଅ ଆଉ ନଳକୂପର ପାଣି ଶୁଖିବ ନାହିଁ। ଆଉ ତା ସହିତ ଯେତେବେଳେ ଆପଣ ସକାଳୁ ଉଠି ବ୍ରଶ କରୁଛନ୍ତି କିମ୍ବା ମୁହଁ ଧୋଉଛନ୍ତି କିମ୍ବା ଅନ୍ୟାନ୍ୟ ରୋଷେଇବାସ କାମ କରୁଛନ୍ତି, ସେତେବେଳେ ଟ୍ୟାପ୍କୁ ବନ୍ଦ ରଖନ୍ତୁ, ଯାହାଫଳରେ ପାଣିର ଅଯଥା ଅପଚୟ ହେବ ନାହିଁ। ସେହିପରି ଶ୍ରୋତାବନ୍ଧୁ, ପ୍ଲାଷ୍ଟିକ୍ ଜରି ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ବଜାରକୁ ଗଲାବେଳେ ସାଙ୍ଗରେ ଝୋଟ କିମ୍ବା କପଡ଼ା ବ୍ୟାଗ୍ ନେଇ ଯାଆନ୍ତୁ, କାରଣ ପ୍ଲାଷ୍ଟିକ୍ ମାଟିକୁ ଦୂଷିତ କରିଥାଏ ଆଉ ଗାଈ ଗୋରୁଙ୍କ ପେଟକୁ ଯାଇ ସେମାନଙ୍କ ମୃତ୍ୟୁର କାରଣ ସାଜେ। ତେଣୁକରି ଶ୍ରୋତାବନ୍ଧୁ, ପ୍ଲାଷ୍ଟିକ୍ ମୁକ୍ତ ଓଡ଼ିଶା ପାଇଁ ସବୁବେଳେ ଆଗଭର ହୁଅନ୍ତୁ। ତେବେ ଶ୍ରୋତାବନ୍ଧୁ, ପାଣି କଥା ତ ଆମେ କଥା ହେଲେ, ବର୍ତ୍ତମାନ କଥା ହେବା ଶକ୍ତି ସଞ୍ଚୟ କଥା, ଯାହାକି ପ୍ରକୃତି ସଂରକ୍ଷଣର ଚତୁର୍ଥ ସୂତ୍ର। ହଁ ଶ୍ରୋତାବନ୍ଧୁ, ଅଯଥାରେ ଲାଇଟ୍ ଫ୍ୟାନ୍ ଚଲାନ୍ତୁ ନାହିଁ, ଯେତିକି ସମ୍ଭବ ସୂର୍ଯ୍ୟ କିରଣର ଉପଯୋଗ କରନ୍ତୁ। ଆଉ ଆପଣ ତ ଜାଣିଥିବେ, ଆମ ସରକାର ଘରେ ଘରେ ସୋଲାର ବ୍ୟବହାର ପାଇଁ ସବସିଡି ମଧ୍ୟ ଦେଉଛନ୍ତି, ତେଣୁ ଡେରି ନ କରି ଏହି ସୁବିଧାର ଲାଭ ଉଠାନ୍ତୁ। ଶେଷରେ, ଖରାଦିନେ ନିଜ ଘରର ଛାତ ଉପରେ କିମ୍ବା ବାଡ଼ିରେ ପକ୍ଷୀମାନଙ୍କ ପାଇଁ ଗୋଟିଏ ପାତ୍ରରେ ପାଣି କିମ୍ବା କିଛି ଦାନା ରଖନ୍ତୁ, କାରଣ ଏହି ପଶୁପକ୍ଷୀ ହିଁ ଆମର ଜୈବ ବିବିଧତାର ପ୍ରତୀକ। ଆଉ ଆମ ଜୈବ ବିବିଧତା ଯେତେ ଦୃଢ଼ ରହିବ, ଆମ ପ୍ରକୃତି ସେତେ ମାତ୍ରାରେ ସଂରକ୍ଷିତ ହୋଇ ରହିପାରିବ। ତେଣୁ ଶ୍ରୋତାବନ୍ଧୁ, ପ୍ରକୃତି ସଂରକ୍ଷଣର ଅର୍ଥ କେବଳ ପରିବେଶକୁ ବଞ୍ଚାଇବା ନୁହଁ, ବରଂ ଆମର ଆଗାମୀ ପିଢ଼ି ମାନେ ଆମର ଭବିଷ୍ୟତ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା। ଯଦି ଆଜି ଆମେ ସଚେତନ ନ ହେବା, ତେବେ ଆଗାମୀ ଦିନରେ ଆମ ପିଲାମାନେ ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ ପିଠିରେ ସିଲିଣ୍ଡର ବାନ୍ଧି ବୁଲିବେ, ଆଉ ପାନୀୟ ଜଳ ପାଇଁ ଯୁଦ୍ଧ ମଧ୍ୟ ହେବ। ତେଣୁ ଶ୍ରୋତାବନ୍ଧୁ, ଗୋଟେ ଶପଥ ନେବା, ଆମେ ପ୍ରକୃତିକୁ ଭଲ ପାଇବା, ପ୍ରକୃତିର ସୁରକ୍ଷା କରିବା ଆଉ ପୃଥିବୀକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବା।

ଆଗ୍ନେୟଗିରି ଉଦ୍ଗୀକରଣ ପରି ପ୍ରାକୃତିକ ଘଟଣାର ପ୍ରଭାବରେ ସମୁଦ୍ର ଜଳରେ ତରଙ୍ଗ ସୃଷ୍ଟି ହୁଏ। ପବନର ଶକ୍ତି ଦ୍ୱାରା ସମୁଦ୍ର ପୃଷ୍ଠରେ ସୃଷ୍ଟି ହେଉଥିବା ଜଳର ଉଠାଣ ଓ ପଡ଼ାଣକୁ ସମୁଦ୍ର ତରଙ୍ଗ ବୋଲି କୁହାଯାଏ। ଏଥିରେ ଜଳ ଦୂରକୁ ସରିଯାଏ ନାହିଁ, ବରଂ ଶକ୍ତି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାଏ। ଯଦି ଆମେ ସମୁଦ୍ର ତରଙ୍ଗର ପ୍ରକାର ବିଷୟରେ ଆଲୋଚନା କରିବା, ଏହା ମୁଖ୍ୟତଃ ଦୁଇ ପ୍ରକାରର। ପ୍ରଥମତଃ ପବନଜନିତ ତରଙ୍ଗ, ଯାହା ସବୁଠାରୁ ସାଧାରଣ ତରଙ୍ଗ। ଏହା ପବନର ଘର୍ଷଣ ଦ୍ୱାରା ସମୁଦ୍ର ପୃଷ୍ଠରେ ସୃଷ୍ଟି ହୋଇଥାଏ। ଏହା ସହିତ ସ୍ୱେଲ୍ ତରଙ୍ଗ ବି ଆମର ସମୁଦ୍ରରେ ଦେଖାଯାଏ, ଯାହାକି ଦୂର ସମୁଦ୍ରରେ ସୃଷ୍ଟି ହୋଇ ଦୀର୍ଘ ଦୂରତା ଅତିକ୍ରମ କରି ଉପକୂଳକୁ ପହଞ୍ଚୁଥିବା ସୁସଂଗଠିତ ତରଙ୍ଗ ହୋଇଥାଏ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ପ୍ରତିଦିନ ସମୁଦ୍ର ଜଳ ଦୁଇଥର ଉପରକୁ ଉଠେ ଏବଂ ଦୁଇଥର ତଳକୁ ଖସେ। ଏହି ଜଳସ୍ତର ବଢ଼ିବାକୁ ଜୁଆର ଏବଂ ଜଳସ୍ତର କମିବାକୁ ଭଟ୍ଟା କୁହାଯାଏ। ଶ୍ରୋତାବନ୍ଧୁ, ଏହା କେବଳ ସମୁଦ୍ରରେ ସୀମିତ ନୁହେଁ, ବଡ଼ ନଦୀ ମୁହାଣ ଓ ମୋହନା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ଏହାର ଇତିହାସ ବିଷୟରେ ଅବଲୋକନ କଲେ ଜଣାଯାଏ ଯେ ପ୍ରାଚୀନ କାଳରୁ ଉପକୂଳ ଅଞ୍ଚଳରେ ଲୋକମାନେ ଜୁଆର ଭଟ୍ଟାକୁ ଲକ୍ଷ୍ୟ କରୁଥିଲେ। ମାଛ ଧରା, ନୌଯାତ୍ରା ଓ ବାଣିଜ୍ୟ ପାଇଁ ସେମାନେ ଏହାର ସମୟ ଜାଣୁଥିଲେ। ପରେ ବିଜ୍ଞାନୀମାନେ ଅଧ୍ୟୟନ କରି ଜାଣିଲେ ଯେ ଜୁଆର ଭଟ୍ଟାର ମୁଖ୍ୟ କାରଣ ହେଉଛି ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି। ସୂର୍ଯ୍ୟ ମଧ୍ୟ ଏଥିରେ ପ୍ରଭାବ ପକାଏ, କିନ୍ତୁ ଚନ୍ଦ୍ର ପୃଥିବୀର ନିକଟରେ ଥିବାରୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୁଏ। ଯଦି ଆମେ ମାଧ୍ୟାକର୍ଷଣ ଶକ୍ତିର ସିଦ୍ଧାନ୍ତକୁ ଅନୁସରଣ କରିବା, ତେବେ ଜାଣିବା ପୃଥିବୀର ପ୍ରତ୍ୟେକ ବସ୍ତୁ ପରସ୍ପରକୁ ଆକର୍ଷଣ କରେ ଏବଂ ଏହି ଆକର୍ଷଣ ବଳ ସମୁଦ୍ର ଜଳର ଉଠାଣ ଓ ପଡ଼ାଣର ମୁଖ୍ୟ କାରଣ ହୋଇଥାଏ। ଶ୍ରୋତାବନ୍ଧୁ, ଜୁଆର ଭଟ୍ଟା ସୃଷ୍ଟି ହେବା ପାଇଁ ତିନୋଟି ପ୍ରମୁଖ କାରଣ ରହିଛି। ପ୍ରଥମତଃ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି, ଯାହାକି ଆମେ ଜାଣିଛେ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ଉପଗ୍ରହ। ଏହାର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ସମୁଦ୍ର ଜଳକୁ ନିଜ ଆଡ଼କୁ ଟାଣିଥାଏ, ଫଳରେ ସେହି ସ୍ଥାନର ଜଳ ଫୁଲି ଉଠି ଜୁଆର ସୃଷ୍ଟି କରେ। ଦ୍ୱିତୀୟରେ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତି। ସୂର୍ଯ୍ୟ ପୃଥିବୀଠାରୁ ବହୁତ ଦୂରରେ ଥିଲେ ବି ଏହାର ବିଶାଳ ଆକାର ସମୁଦ୍ର ଜଳ ଉପରେ ପ୍ରଭାବ ପକାଏ। ଚନ୍ଦ୍ର ଓ ସୂର୍ଯ୍ୟର ମିଳିତ ପ୍ରଭାବରେ କେତେକ ସମୟରେ ଜୁଆର ଅଧିକ ଉଚ୍ଚ ହୁଏ। ତୃତୀୟତଃ ପୃଥିବୀର ଘୂର୍ଣ୍ଣନ। ପୃଥିବୀ ନିଜର ଅକ୍ଷ ଚାରିପଟେ ପଶ୍ଚିମରୁ ପୂର୍ବକୁ ଘୂରୁଥାଏ, ଯାହାଫଳରେ ପୃଥିବୀର ବିଭିନ୍ନ ସ୍ଥାନରେ ଦୁଇଥର ଜୁଆର ଦୁଇଥର ଭଟ୍ଟା ଅନୁଭୂତ ହୁଏ। ପୃଥିବୀ ନିଜ ଚାରିପଟେ ଘୂର୍ଣ୍ଣନ ଯୋଗୁଁ କୋରିଓଲିସ୍ ପ୍ରଭାବ ସୃଷ୍ଟି କରେ। ଏହା ସିଧାସଳଖ ଭାବରେ ତରଙ୍ଗ ସୃଷ୍ଟି କରେ ନାହିଁ, କିନ୍ତୁ ତରଙ୍ଗ ସୃଷ୍ଟିକାରୀ ପବନର ଦିଗ ଓ ଗତିକୁ ଇଏ ପ୍ରଭାବିତ କରେ। କାହିଁକି ନା ଉତ୍ତର ଧ୍ରୁବୀୟ ଅଞ୍ଚଳରେ ପବନର ଦିଗକୁ ସେ ଦକ୍ଷିଣ ଦିଗକୁ ବୁଲେଇ ଦିଏ ଏବଂ ଦକ୍ଷିଣ ଧ୍ରୁବୀୟ ଅଞ୍ଚଳରେ ସେ ପବନର ଦିଗକୁ ବାମ ପଟକୁ ସେ ବୁଲେଇ ଦିଏ ଏବଂ ବିଷୁବ ରେଖା ଅଞ୍ଚଳରେ ଏହାର ପ୍ରଭାବ ବହୁତ ନଗଣ୍ୟ ଥାଏ ବା ନ୍ୟୁନ ରହିଥାଏ। ପୃଥିବୀ ନିଜର ଅକ୍ଷ ଚାରିପଟେ ବୁଲିବାକୁ ପ୍ରାୟ 24 ଘଣ୍ଟା ସମୟ ନିଏ। ଚନ୍ଦ୍ରର ଗତିକୁ ଧ୍ୟାନ ରଖିଲେ ଗୋଟିଏ ଜୁଆରରୁ ପରବର୍ତ୍ତୀ ଜୁଆର ପର୍ଯ୍ୟନ୍ତ ପ୍ରାୟ 12 ଘଣ୍ଟା 25 ମିନିଟ୍ ସମୟ ଲାଗେ, ଯାହାର ଫଳରେ ଆମର ଦୁଇ ପ୍ରକାରର ଜୁଆର ଅନୁଭୂତ ହୁଏ। ଶ୍ରୋତାବନ୍ଧୁ, ଏବେ ଜାଣିବା ଜୁଆରର ପ୍ରକାର ବିଷୟରେ। ମୁଖ୍ୟତଃ ଜୁଆର ଦୁଇ ପ୍ରକାରର, ଏକ ପ୍ରଥମତଃ ପ୍ରବଳ ଜୁଆର ଏବଂ ଦ୍ୱିତୀୟରେ ଏହା ହେଉଛି କ୍ଷୀଣ ଜୁଆର। ପ୍ରବଳ ଜୁଆରକୁ ଆମେ ସ୍ପ୍ରିଙ୍ଗ ଟାଇଡ୍ ବୋଲି କହୁ। ଏହା ହେଉଛି ଏକ ପ୍ରକାର ଜୁଆର ଯେଉଁଥିରେ ସମୁଦ୍ରର ଜଳସ୍ତର ସାଧାରଣ ଅପେକ୍ଷା ଅଧିକ ଉଚ୍ଚକୁ ବଢ଼ିଯାଏ ଏବଂ ଭଟ୍ଟା ସମୟରେ ଜଳସ୍ତର ସାଧାରଣ ଅପେକ୍ଷା ଅଧିକ ତଳକୁ ଖସିଯାଏ। ଏହି ସମୟରେ ଜୁଆର ଓ ଭଟ୍ଟା ମଧ୍ୟରେ ଉଚ୍ଚତାର ପାର୍ଥକ୍ୟ ସର୍ବାଧିକ ହୋଇଥାଏ। ଅମାବାସ୍ୟା ଓ ପୂର୍ଣ୍ଣମୀ ଦିନ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ପ୍ରାୟ ଏକ ସରଳରେଖାରେ ଅବସ୍ଥିତ ହୁଅନ୍ତି। ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାକର୍ଷଣ ବଳ ପରସ୍ପରକୁ ସହଯୋଗ କରି ସମୁଦ୍ର ଜଳକୁ ଅଧିକ ଆକର୍ଷଣ କରେ, ଯାହାଫଳରେ ପ୍ରବଳ ଜୁଆର ବା ସ୍ପ୍ରିଙ୍ଗ ଟାଇଡ୍ ସୃଷ୍ଟି ହୋଇଥାଏ। ସେହିପରି ଚନ୍ଦ୍ରର ପ୍ରଥମ ପକ୍ଷ, ଯାହାକୁ ଆମେ ଶୁକ୍ଳ ଅଷ୍ଟମୀ ବୋଲି କହୁ, ଏବଂ ତୃତୀୟ ପକ୍ଷ, ଯାହାକି କୃଷ୍ଣ ଅଷ୍ଟମୀ, ଏହି ସମୟରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ପରସ୍ପର ସହିତ ପ୍ରାୟ 90 ଡିଗ୍ରୀ କୋଣରେ ଅବସ୍ଥାନ କରନ୍ତି। ଏହି ଅବସ୍ଥାରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାକର୍ଷଣ ବଳ ପରସ୍ପରକୁ ଆଂଶିକ ଭାବେ ପ୍ରତିହତ କରେ, ଫଳରେ ସମୁଦ୍ର ଜଳରେ ଉଠାଣ କମିଯାଏ। ଏହି ଜୁଆର

ଆମେ କ୍ଷୀଣ ଜୁଆର ବା ନିପ୍ ଟାଇଡ୍ ବୋଲି କହିଥାଉ। ଏହି କ୍ଷୀଣ ଜୁଆର ସମୟରେ ସମୁଦ୍ର ମଧ୍ୟକୁ ନଦୀର ଜଳ ନିରନ୍ତର ପ୍ରବେଶ କରିପାରେ, ଯାହାକି ବନ୍ୟାର ସମ୍ଭାବନାକୁ ଏଡ଼ାଇଥାଏ। ଏହି ସମୟରେ ସମୁଦ୍ର ଶାନ୍ତ ଥିବା ହେତୁ କେତେକ ସାମୁଦ୍ରିକ କାର୍ଯ୍ୟ ପାଇଁ ମଧ୍ୟ ଏହା ଉପଯୁକ୍ତ ହୋଇଥାଏ। ଠିକ୍ ସେହିଭଳି ପ୍ରବଳ ଜୁଆର ବଡ଼ ଜାହାଜର ଚଳାଚଳରେ ବହୁତ ସହାୟକ ହୋଇଥାଏ। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରର ଅବସ୍ଥାକୁ ବୁଝି ମାଛ ଧରିବାର ଯୋଜନା ବି କରିଥାନ୍ତି। ଜୁଆର ଶକ୍ତିରୁ ଆମେ ଅଧିକ ପରିମାଣରେ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିଥାଉ। ଜୁଆର ଭଟ୍ଟା ସମୁଦ୍ର ଜଳର ଚଳାଚଳକୁ ବଜାୟ ରଖି ଜଳକୁ ଅଧିକ ସତେଜ ରଖେ ଏବଂ ଅନ୍ୟ ସାମୁଦ୍ରିକ ଜୀବର ବାସସ୍ଥାନକୁ ମଧ୍ୟ ସହାୟତା କରେ। ନଦୀ ମୁହାଣ ଓ ଉପକୂଳରେ ବାଲି ଜମା କରି ନୂତନ ଭୂମିର ସୃଷ୍ଟିରେ ମଧ୍ୟ ଏହା ସହାୟକ ହୋଇଥାଏ। ସମୁଦ୍ରର ଜଳ କେବଳ ତରଙ୍ଗ ଓ ଜୁଆର ଭଟ୍ଟା ଦ୍ୱାରା ଗତି କରେ ନାହିଁ, ବରଂ ବିଶାଳ ପରିମାଣରେ ଏକ ନିର୍ଦ୍ଦିଷ୍ଟ ଦିଗରେ ନିରନ୍ତର ପ୍ରବାହିତ ହୁଏ। ସମୁଦ୍ର ଜଳର ଏହି ନିୟମିତ ଓ ଦୀର୍ଘକାଳୀନ ପ୍ରବାହକୁ ସାମୁଦ୍ରିକ ସ୍ରୋତ ବା ଓସିଏନ୍ କରେଣ୍ଟ ବୋଲି କୁହାଯାଏ। ଏହା ସାଧାରଣତଃ ସ୍ଥାୟୀ ପବନ, ପୃଥିବୀର ଘୂର୍ଣ୍ଣନ, ତାପମାତ୍ରାର ପାର୍ଥକ୍ୟ, ଲବଣତାର ପାର୍ଥକ୍ୟ ଏବଂ ମହାଦେଶ ଓ ଉପକୂଳର ଆକୃତି ଉପରେ ନିର୍ଭର କରିଥାଏ। ଏହି ସାମୁଦ୍ରିକ ସ୍ରୋତ ଦୁଇ ପ୍ରକାରର ହୋଇଥାଏ। ପ୍ରଥମତଃ ଉଷ୍ମ ସ୍ରୋତ, ଯାହାକୁ ଆମେ ୱାର୍ମ କରେଣ୍ଟ ବୋଲି ବି କହୁ। ଏହା ଉଷ୍ମ କଟିବନ୍ଧୀୟ ଅଞ୍ଚଳରୁ ଧ୍ରୁବୀୟ ଅଞ୍ଚଳକୁ ପ୍ରବାହିତ ହେଉଥିବା ଉଷ୍ମ ଜଳର ସ୍ରୋତକୁ ଉଷ୍ମ ସ୍ରୋତ ବୋଲି କୁହାଯାଏ। ଏହା ଉପକୂଳର ତାପମାତ୍ରାକୁ ବଢ଼ାଇଥାଏ ଏବଂ ବର୍ଷାରେ ମଧ୍ୟ ସହାୟକ ହୋଇଥାଏ। ଶୀତଳ ସ୍ରୋତ, ଯାହାକୁ ଆମେ କୋଲ୍ଡ କରେଣ୍ଟ ବୋଲି କହୁ। ଧ୍ରୁବୀୟ ଅଞ୍ଚଳରୁ ଉଷ୍ମ ଅଞ୍ଚଳକୁ ପ୍ରବାହିତ ହେଉଥିବା ଶୀତଳ ଜଳର ସ୍ରୋତକୁ ଶୀତଳ ସ୍ରୋତ ବୋଲି କୁହାଯାଏ। ଏହା ଉପକୂଳର ତାପମାତ୍ରାକୁ କମାଇବା ସହିତ କେତେକ ସ୍ଥାନରେ କୁହୁଡ଼ି ମଧ୍ୟ ସୃଷ୍ଟି କରାଇଥାଏ। ଏତଦ୍ବ୍ୟତୀତ ଉପକୂଳ ଅଞ୍ଚଳରେ ମଧ୍ୟ ଉପକୂଳୀୟ ସାମୁଦ୍ରିକ ସ୍ରୋତ ଦେଖାଯାଏ। ଶ୍ରୋତାବନ୍ଧୁ, ଏହି ଉପକୂଳୀୟ ସାମୁଦ୍ରିକ ସ୍ରୋତ ଦୁଇ ପ୍ରକାରର ହୋଇଥାଏ। ପ୍ରଥମତଃ ଲଙ୍ଗସୋର୍ କରେଣ୍ଟ ବା ଲଙ୍ଗସୋର୍ ସ୍ରୋତ ବୋଲି ତାକୁ ଆମେ କହୁ। ଏହି ତରଙ୍ଗ ଯେତେବେଳେ କୂଳକୁ ତିର୍ଯ୍ୟକ ଭାବରେ ଆସେ, ସେତେବେଳେ କୂଳ ସହ ସମାନ୍ତରାଳ ଭାବରେ ଜଳ ପ୍ରବାହିତ ହୁଏ। ଏହା ବାଲି ଓ ପଲ୍ଲୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରେ। ଏହା ବେଳାଭୂମିର ଆକୃତି ମଧ୍ୟ ପରିବର୍ତ୍ତନ କରେ। ଏହା ଉପକୂଳକୁ ପରିଚାଳନା ଓ ବନ୍ଦର ନିର୍ମାଣରେ ମଧ୍ୟ ସହାୟକ ହୋଇଥାଏ। ଏହାପରେ ଅନ୍ୟ ଉପକୂଳୀୟ ସାମୁଦ୍ରିକ ସ୍ରୋତକୁ ଆମେ ରିପ୍ କରେଣ୍ଟ ବା ରିପ୍ ସ୍ରୋତ ବୋଲି ମଧ୍ୟ କହିଥାଉ। ଏହି ରିପ୍ ସ୍ରୋତ ହେଉଛି ସମୁଦ୍ର ତଟରୁ ସିଧା ସମୁଦ୍ର ଆଡ଼କୁ ବହୁଥିବା ଅତ୍ୟନ୍ତ ଶକ୍ତିଶାଳୀ, ସଂକୀର୍ଣ୍ଣ ଏବଂ ଦ୍ରୁତ ଜଳପ୍ରବାହ। ଏହା ସମୁଦ୍ର ସ୍ନାନକାରୀଙ୍କ ପାଇଁ ସବୁଠାରୁ ବିପଜ୍ଜନକ। ଶ୍ରୋତାବନ୍ଧୁ, ଆପଣମାନେ ଜାଣିଥିବେ ସମୁଦ୍ରର ଗାଧେଇବା ସମୟରେ ବହୁତ ଲୋକ ସେଥିରେ ଭାସି ଯାଆନ୍ତି। ଏହା ମୁଖ୍ୟତଃ ଏହି ରିପ୍ କରେଣ୍ଟ ପାଇଁ। ଏହା ଅତ୍ୟନ୍ତ ବିପଜ୍ଜନକ। ଏହା ଉପକୂଳୀୟ ସ୍ରୋତମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହା ଲଗାତାର ତରଙ୍ଗ ଉପକୂଳକୁ ଜଳ ଆଣିଥାଏ ଏବଂ ତଟ ନିକଟରେ ଏହା ଜଳ ସଞ୍ଚୟ ବି କରିଥାଏ। ସେହି ଜଳ ସଂକୀର୍ଣ୍ଣ ରାସ୍ତା ଦେଇ ଦ୍ରୁତ ବେଗରେ ପୁଣି ସମୁଦ୍ରକୁ ଫେରି ଯାଇଥାଏ। ସମୁଦ୍ର ତଟରୁ ସିଧା ସମୁଦ୍ର ଆଡ଼କୁ ଏହା ପ୍ରବାହିତ ହୁଏ। ଏହା ଅତ୍ୟନ୍ତ ଦ୍ରୁତ ଓ ଶକ୍ତିଶାଳୀ। ଏହା ହଠାତ୍ ସୃଷ୍ଟି ହୋଇପାରେ ଏବଂ ଏହାକୁ ଚିହ୍ନଟ କରିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। ଏହା ପହଁରାଳିକୁ ସମୁଦ୍ର ଭିତରକୁ ଟାଣି ନେଇପାରେ। ଏହି ରିପ୍ କରେଣ୍ଟ ପାଇଁ ପ୍ରତିବର୍ଷ ସମୁଦ୍ରରେ ବହୁତ ଦୁର୍ଘଟଣା ଘଟିଥାଏ। ଏହା ମଧ୍ୟ ଉଦ୍ଧାର କାର୍ଯ୍ୟକୁ ମଧ୍ୟ କଷ୍ଟସାଧ୍ୟ କରିଦିଏ। ଏଥିରୁ ବଞ୍ଚିବା ପାଇଁ ପ୍ରଥମତଃ ଭୟଭୀତ ହୁଅନ୍ତୁ ନାହିଁ। ଶ୍ରୋତାବନ୍ଧୁ, ଆପଣ ସିଧା ତଟକୁ ପହଁରିବାକୁ ଚେଷ୍ଟା କେବେ କରିବେ ନାହିଁ। ଏହା ସ୍ରୋତର ସମାନ୍ତରାଳ ଭାବେ ଡାହାଣ କିମ୍ବା ବାମକୁ ପହଁରନ୍ତୁ। ଏଥିରୁ ନିଶ୍ଚୟ ଭାବେ ମୁକ୍ତ ହୋଇପାରିବେ। ସ୍ରୋତରୁ ବାହାରିବା ଆସିବା ପରେ ଧୀରେ ଧୀରେ ତଟକୁ ଫେରନ୍ତୁ। ଆବଶ୍ୟକ ହେଲେ ସାହାଯ୍ୟ ପାଇଁ ମଧ୍ୟ ହାତ ହଲାଇ ପାରିବେ। ସମୁଦ୍ର ସ୍ରୋତ ହେଉଛି ସମୁଦ୍ର ଜଳର ନିରନ୍ତର ପ୍ରବାହ। ଜୁଆର ଭଟ୍ଟା ହେଉଛି ଚନ୍ଦ୍ର ସୂର୍ଯ୍ୟର ମାଧ୍ୟାକର୍ଷଣ ବଳ ଯୋଗୁଁ ସମୁଦ୍ର ଜଳର ନିୟମିତ ଉଠାପଡ଼ା, ଏବଂ ସମୁଦ୍ର ତରଙ୍ଗ ହେଉଛି ପ୍ରଧାନତଃ ପବନ ଦ୍ୱାରା ସୃଷ୍ଟ ସମୁଦ୍ର ପୃଷ୍ଠର ଦୋଳନ। ଏହି ତିନୋଟି ସାମୁଦ୍ରିକ ପ୍ରକ୍ରିୟା ପରସ୍ପର ଭିନ୍ନ ହୋଇଥିଲେ ମଧ୍ୟ ସମୁଦ୍ର ପରିବେଶ, ଉପକୂଳ ଏବଂ ମାନବ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ ଭାବୁଥିବେ ପୋଖରୀ କିମ୍ବା ନଦୀରେ ସମୁଦ୍ର ପରି ବଡ଼ ତରଙ୍ଗ କାହିଁକି ଦେଖାଯାଏ ନାହିଁ। ଏହା

0: ସମ୍ପୂର୍ଣ୍ଣ ରୂପେ ସଠିକ୍ ନୁହେଁ। ପୋଖରୀ ଓ ନଦୀରେ ମଧ୍ୟ ଛୋଟ ଛୋଟ ତରଙ୍ଗ ସୃଷ୍ଟି ହୁଏ, କିନ୍ତୁ ସମୁଦ୍ର ପରି ବିଶାଳ ତରଙ୍ଗ ଦେଖାଯାଏ ନାହିଁ। ଏହାର କାରଣ ହେଉଛି ଜଳର ପରିମାଣ ବହୁତ କମ୍ ଏବଂ ପବନର ପ୍ରଭାବ ମଧ୍ୟ କମ୍ ରହେ। ଏହା ସହିତ ଜଳାଶୟର ଆକାର ଛୋଟ ରହିଥାଏ ଏବଂ ଏହାର ଗଭୀରତା ମଧ୍ୟ କମ୍ ରହିଥାଏ, ଯାହାଫଳରେ ଏଠି ବଡ଼ ବଡ଼ ତରଙ୍ଗ ସୃଷ୍ଟି ହୋଇପାରେ ନାହିଁ। ଆମେ ଯଦି ଓଡ଼ିଶାକୁ ଅବଲୋକନ କରିବା, ଏହାର ପ୍ରାୟ 480 କିଲୋମିଟର ଲମ୍ବା ଉପକୂଳ ରହିଛି। ଏହା ବଙ୍ଗୋପସାଗର ସହ ସଂଲଗ୍ନ ଅଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏହାର ଉପକୂଳରେ ଅବସ୍ଥିତ। ଓଡ଼ିଶା ଉପକୂଳରେ ପ୍ରବାହିତ ସମୁଦ୍ର ସ୍ରୋତ ଉପକୂଳୀୟ ପରିବେଶ, ଭୂପୃଷ୍ଠ ଗଠନ, ମତ୍ସ୍ୟ ସମ୍ପଦ, ନୌ ପରିବହନ ଏବଂ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଲଙ୍ଗସୋର ସ୍ରୋତ, ରିଫ୍ ସ୍ରୋତ, ଜୁଆର ଜନିତ ସ୍ରୋତ ଏବଂ ପୂର୍ବ ଭାରତ ଉପକୂଳୀୟ ସ୍ରୋତ ପରସ୍ପର ଭିନ୍ନ ହୋଇଥିଲେ ମଧ୍ୟ ଉପକୂଳ ରକ୍ଷାରେ ସେମାନଙ୍କର ଗୁରୁତ୍ୱ ଅତୁଳନୀୟ। ଏହି ସ୍ରୋତଗୁଡ଼ିକ ବାଲି ଓ ପଲ୍ଲୀର ସ୍ଥାନାନ୍ତରଣ, ଉପକୂଳ କ୍ଷୟ ଏବଂ ନୂତନ ଭୂ ଆକୃତି ସୃଷ୍ଟିରେ ସହାୟକ ହେବା ସହିତ ସମୁଦ୍ରର ଜୈବ ବିବିଧତା ଓ ମତ୍ସ୍ୟ ସମ୍ପଦକୁ ମଧ୍ୟ ପ୍ରଭାବିତ କରନ୍ତି। ଅନ୍ୟପକ୍ଷରେ ରିଫ୍ ସ୍ରୋତ ପରି ବିପଜ୍ଜନକ ସ୍ରୋତ ସମୁଦ୍ର ସ୍ନାନକାରୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ସେହିପାଇଁ ଏହି ସ୍ରୋତର ପ୍ରକୃତି, କାର୍ଯ୍ୟପ୍ରଣାଳୀ ଓ ପ୍ରଭାବ ସମ୍ବନ୍ଧରେ ସଠିକ୍ ଜ୍ଞାନ ରହିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ଓଡ଼ିଶା ଉପକୂଳର ସୁସ୍ଥାୟୀ ବିକାଶ, ସାମୁଦ୍ରିକ ସମ୍ପଦର ସଂରକ୍ଷଣ, ଦୁର୍ଯୋଗ ପରିଚାଳନା ଏବଂ ଜନସଂଖ୍ୟା ସୁରକ୍ଷା ପାଇଁ ସମୁଦ୍ର ସ୍ରୋତ ସମ୍ବନ୍ଧୀୟ ବୈଜ୍ଞାନିକ ଜ୍ଞାନ ଓ ସଚେତନତାର ବିଶେଷ ଆବଶ୍ୟକତା ରହିଛି।
1: ଶ୍ରୋତାବନ୍ଧୁ, ଉତ୍ତମ କୁମାର ମାନସିଂ ସାର୍ଙ୍କ ଠାରୁ ଆମେ ବର୍ତ୍ତମାନ ଜାଣିଲେ ସାମୁଦ୍ରିକ ତରଙ୍ଗ, ଜୁଆର ଭଟ୍ଟା ଏବଂ ଏହା ଆମ ପ୍ରକୃତିକୁ କିପରି ଭାବରେ ପ୍ରଭାବିତ କରୁଛି। ଶ୍ରୋତାବନ୍ଧୁ, ଆପଣ ବର୍ତ୍ତମାନ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ, ଆଉ ଆମେ ଯୋଡି ହେଇଛେ ଆମର ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମରେ। ତେବେ ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛି ବିଜ୍ଞାନ କଥା ବିଭାଗକୁ। ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଆକାଶର ମାୟାବୀ ବର୍ଷା ମାନେ ଫାଣ୍ଟମ୍ ରେନ୍ ସମ୍ପର୍କରେ। ଶ୍ରୋତାବନ୍ଧୁ, ଥରେ କଳ୍ପନା କରନ୍ତୁ ତ, ଆପଣ ଖରାଦିନେ ବାହାରେ ଠିଆ ହୋଇଛନ୍ତି, ଆକାଶରେ କଳା ମେଘ ଘୋଟି ଆସିଲା। ଆପଣ ଦେଖିଲେ ଯେ ମେଘରୁ କଳା ଚାଦର ଭଳି ପ୍ରବଳ ବର୍ଷା ତଳକୁ ଖସୁଛି। ଆପଣ ଭିଜିବା ପାଇଁ ପ୍ରସ୍ତୁତ ହୋଇଗଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, ଆପଣଙ୍କ ଉପରେ ଟୋପେ ହେଲେ ବି ପାଣି ପଡ଼ିଲା ନାହିଁ। ଆପଣ ମାଟିକୁ ଚାହିଁଲେ ମାଟି ମଧ୍ୟ ସମ୍ପୂର୍ଣ୍ଣ ଶୁଖିଲା। ଆପଣ ବର୍ତ୍ତମାନ ଭାବିବେ ଯେ ଏହା ଆଖିର ଭ୍ରମ ନା କୌଣସି ଯାଦୁ? ନା ଶ୍ରୋତା ବନ୍ଧୁ, ଏହା ହେଉଛି ପ୍ରକୃତିର ସବୁଠାରୁ ବଡ଼ ଯାଦୁ, ଯାହାକୁ ବିଜ୍ଞାନ ଭାଷାରେ ବିର୍ଗା ବା ସାଧାରଣ ଭାଷାରେ ଫାଣ୍ଟମ୍ ରେନ୍ ବା ମାୟାବୀ ବର୍ଷା କୁହାଯାଏ। ଚାଲନ୍ତୁ ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଏହି ଅଦେଖା ବର୍ଷାର ଅଦ୍ଭୁତ ରହସ୍ୟ ସମ୍ପର୍କରେ। ଶ୍ରୋତାବନ୍ଧୁ, ସାଧାରଣତଃ ମେଘରୁ ପାଣି ବାହାରିଲେ ତାହା ଭୂମିରେ ପଡ଼ିଥାଏ, କିନ୍ତୁ ଏହି ଫାଣ୍ଟମ୍ ରେନ୍ ସେତେବେଳେ ହୁଏ ଯେତେବେଳେ ଆକାଶର ଉପର ଭାଗ ଆଉ ତଳ ଭାଗର ବାୟୁମଣ୍ଡଳ ଭିତରେ ଗୋଟିଏ ବଡ଼ ପାର୍ଥକ୍ୟ ରହିଥାଏ। ଆକାଶର ଉପରେ ଯେଉଁଠି ମେଘ ଥାଏ ସେଠାରେ ବାତାବରଣ ଥଣ୍ଡା ଆଉ ଓଦାଳିଆ ଥାଏ। ମେଘ ବର୍ଷା ତ ଛାଡ଼ିଦିଏ, କିନ୍ତୁ ମେଘର ଠିକ୍ ତଳେ ଅର୍ଥାତ୍ ଆମ ମୁଣ୍ଡ ଉପରେ ଥିବା ବାୟୁମଣ୍ଡଳ ଅତ୍ୟଧିକ ଗରମ ଏବଂ ଶୁଖିଲା ଥାଏ, ଆଉ ଏହି ଶୁଖିଲା ପବନ ଗୋଟିଏ ବଡ଼ କାଗଜ ଭଳି କାମ କରେ। ବର୍ଷା ଟୋପାଗୁଡ଼ିକ ତଳକୁ ଖସୁଥିବା ବେଳେ ଏହି ପ୍ରବଳ ଗରମ ଆଉ ଶୁଖିଲା ପବନ ସେଗୁଡ଼ିକୁ ମାଟିରେ ପହଞ୍ଚିବା ପୂର୍ବରୁ ହିଁ ମଝି ଆକାଶରେ ବାଷ୍ପୀଭୂତ କରିଦିଏ। ଆଉ ଯଦି ଆପଣ ଏହାକୁ ଦୂରରୁ ଦେଖିବେ, ଲାଗିବ ସତେ ଯେମିତି ମେଘରୁ ଜେଲିଫିସ୍ର ଗୋଡ଼ ଭଳି କିଛି କଳା କଳା ସୂତା ତଳକୁ ଝୁଲୁଛି, କିନ୍ତୁ ମାଟିକୁ ଛୁଇଁବା ଆଗରୁ ହିଁ ଏହା ଶୂନ୍ୟରେ ମିଳେଇଯାଏ। ସେଥିପାଇଁ ତ ଏହାକୁ ଫାଣ୍ଟମ୍ ରେନ୍ କୁହାଯାଏ। ତେବେ ଶ୍ରୋତା ବନ୍ଧୁ, ଏହି ବର୍ଷା ଦେଖିବାକୁ ଯେତିକି ସୁନ୍ଦର, ପରିବେଶ ପାଇଁ ଏହା କେତେକ ସମୟରେ ସେତିକି ବିପଜ୍ଜନକ ମଧ୍ୟ ପାଲଟିଯାଏ। ଆଫ୍ରିକା, ଆମେରିକା କିମ୍ବା ଭାରତର ମରୁଭୂମି ଅଞ୍ଚଳରେ ଚାଷୀମାନେ ଆକାଶକୁ ଚାହିଁ ବର୍ଷାକୁ ସବୁବେଳେ ଅପେକ୍ଷା କରନ୍ତି। ମେଘ ବି ଆସେ, କିନ୍ତୁ ଗରମ ପବନ ଯୋଗୁଁ ତାହା ଶୂନ୍ୟରେ ହଜିଯାଏ। ତେବେ ଏହି ଫାଣ୍ଟମ୍ ରେନ୍ର ସବୁଠାରୁ ବଡ଼ ବିପଦ ହେଉଛି ଏହି ମେଘରୁ ବିଜୁଳି ତ ମାରେ,

0: କିନ୍ତୁ ପାଣି ପଡ଼େ ନାହିଁ, ସେଥିପାଇଁ ଏହାକୁ ଡ୍ରାଏ ଲାଇଟନିଂ ବୋଲି ମଧ୍ୟ କୁହାଯାଇଥାଏ। ଆଉ ପାଣି ପଡ଼ୁନଥିବାରୁ ଏହି ବିଜୁଳି ଯୋଗୁଁ ବେଳେବେଳେ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଯାଇଥାଏ, ଯାହା ପ୍ରକୃତିକୁ ଛାରଖାର ମଧ୍ୟ କରିଦିଏ। ତେବେ ଶ୍ରୋତା ବନ୍ଧୁ, ଆଜିର ବିଜ୍ଞାନ କଥାରେ ଆମେ ତ ଜାଣିଲେ ଆକାଶର ସେଇ ମାୟାବୀ ବର୍ଷା ବା ଫାଣ୍ଟମ୍ ରେନ୍ ବିଷୟରେ। ପ୍ରକୃତି ସତରେ କେତେ ରହସ୍ୟମୟ କହିଲେ। ଆଗକୁ ଯେତେବେଳେ ବି ଆପଣ ଖରାଦିନେ ଆକାଶରେ ମେଘ ଦେଖିବେ, ଟିକେ ଭଲ ଭାବେ ଲକ୍ଷ୍ୟ କରିବେ ତ, କାଳେ ଆପଣଙ୍କ ମୁଣ୍ଡ ଉପରେ ବି ଖେଳ ଚାଲିଥିବ ଏଇ ମାୟାବୀ ବର୍ଷା ମାନେ ଫାଣ୍ଟମ୍ ରେନ୍। ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ବିଜ୍ଞାନ ସମାଚାର। ଚୀନର ମହାକାଶ ସଂସ୍ଥା ଦ୍ୱାରା ପ୍ରେରିତ TN-1/2 ମହାକାଶ ଯାନ ପ୍ରାୟ 100 କୋଟି କିଲୋମିଟରରୁ ଅଧିକ ଯାତ୍ରା କରି ପୃଥିବୀର ଏକ କ୍ୱାସି ମୁନ୍ ବା ପୃଥିବୀର କକ୍ଷପଥ ନିକଟରେ ଥିବା ଗୋଟିଏ ଗ୍ରହାଣୁ ନିକଟରେ ସଫଳତାର ସହ ପହଞ୍ଚିଛି। ଆଉ ଏହା ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଖୁବ୍ ଶୀଘ୍ର ଫେରିଆସିବ। ବୈଜ୍ଞାନିକମାନେ କୌଣସି ପ୍ରାକୃତିକ ଜୀବର ସାହାଯ୍ୟ ନ ନେଇ ସମ୍ପୂର୍ଣ୍ଣ କୃତ୍ରିମ ଉତ୍ପାଦନରେ ଏକ ଜୀବନ୍ତ ସିନ୍ଥେଟିକ୍ କୋଷ ବା ସିନ୍ଥେଟିକ୍ ସେଲ୍ ତିଆରି କରିଛନ୍ତି। ବୈଜ୍ଞାନିକମାନେ ଲାବରେଟୋରୀ କେମିକାଲ ସାହାଯ୍ୟରେ କୃତ୍ରିମ ଡିଏନ୍ଏ ଚେନ୍ ପ୍ରସ୍ତୁତ କରି ତାକୁ ଗୋଟିଏ କୃତ୍ରିମ ଚର୍ବି ଜାତୀୟ ଆସ୍ତରଣ ବା ଲିପିଡ୍ ମେମ୍ବ୍ରେନ୍ ଭିତରେ ସେଟ୍ କରିବା ପରେ ସେଥିରେ ଜୀବନ ଧାରଣ ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଜିନ୍ଗୁଡ଼ିକୁ ଇଞ୍ଜିନିୟରିଂ କରି ରଖିବା ଦ୍ୱାରା ତିଆରି ହୋଇଛି ଏହି ପ୍ରଥମ ସିନ୍ଥେଟିକ୍ କୋଷ। ଏହି ସିନ୍ଥେଟିକ୍ କୋଷଟି କେବଳ ଗୋଟିଏ ନିର୍ଜୀବ ପଦାର୍ଥ ନୁହଁ, ବରଂ ଏହା ପରିବେଶରୁ ଶକ୍ତି ଏବଂ ଖାଦ୍ୟ ଗ୍ରହଣ କରି ନିଜର ଆକାର ବୃଦ୍ଧି କରିବାରେ ସକ୍ଷମ ହେଉଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିଜେ ନିଜେ ଏହା ସେଲ୍ ଡିଭିଜନ୍ ବା ବିଭାଜନ କରି ନୂଆ କୋଷ ମଧ୍ୟ ସୃଷ୍ଟି କରୁଛି, ଯାହା କେବଳ ଗୋଟିଏ ଜୀବନ୍ତ କୋଷ ଦ୍ୱାରା ହିଁ ସମ୍ଭବ। ତେବେ ଏହି ଆବିଷ୍କାର ଦ୍ୱାରା ଭବିଷ୍ୟତରେ ମଣିଷ ନିଜ ଇଚ୍ଛା ଅନୁଯାୟୀ କୋଷ ତିଆରି କରିବ। ଉଦାହରଣ ସ୍ୱରୂପ ଏମିତି କୃତ୍ରିମ କୋଷ ତିଆରି କରାଯାଇପାରିବ ଯାହା ଶରୀର ଭିତରକୁ ଯାଇ କେବଳ କ୍ୟାନ୍ସର କୋଷକୁ ଖୋଜି ଖୋଜି ମାରିଦେବ, କିମ୍ବା ପରିବେଶରୁ ସମସ୍ତ ପ୍ରଦୂଷଣକୁ ଶୋଷି ନେବ। ସେଥିପାଇଁ ଏହି ସିନ୍ଥେଟିକ୍ କୋଷକୁ ବାୟୋଲୋଜିକାଲ ରିଭଲ୍ୟୁସନର ଗୋଟିଏ ଅଂଶ ବୋଲି ମଧ୍ୟ କୁହାଯାଉଛି। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକାକୁ ଏଇଠି ଶେଷ କରିବାକୁ ହେବ। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ଚିଠି ଦ୍ୱାରା ଜଣାନ୍ତୁ। ଆମ ଠିକଣାଟି ହେଉଛି ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମ, ଆକାଶବାଣୀ, ପୁରୀ, ପିନ୍କୋଡ଼ 752001। ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ଜରିଆରେ ମଧ୍ୟ ଦେଇପାରିବେ। ଆମ ନମ୍ବରଟି ହେଉଛି 9437037892। ଆଉ ଥରେ କହି ରଖୁଛି 9437037892। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା ଆପଣ ପ୍ରତ୍ୟେକ ମାସର ତୃତୀୟ ମଙ୍ଗଳବାର ଦିନ 9:30 ଆକାଶବାଣୀ ପୁରୀର 103.4 FM ଟ୍ୟୁନ୍ କରି ଶୁଣିପାରିବେ। ତେବେ ଏହିପରି ବିଜ୍ଞାନକୁ ଭଲ ପାଆନ୍ତୁ, ଆମ କାର୍ଯ୍ୟକ୍ରମକୁ ଭଲ ପାଇବା ସହିତ ପ୍ରକୃତିକୁ ମଧ୍ୟ ଭଲ ପାଆନ୍ତୁ। ଆଉ ପ୍ରକୃତିର ସଂରକ୍ଷଣ ପାଇଁ ସବୁବେଳେ ଚେଷ୍ଟା କରନ୍ତୁ, କାରଣ ଆମ ପ୍ରକୃତି ଯଦି ସଂରକ୍ଷିତ ହୋଇପାରିବ ତାହେଲେ ଆମ ଭବିଷ୍ୟତ ପିଢ଼ି ମଧ୍ୟ ସୁରକ୍ଷିତ ହୋଇପାରିବେ। ଏହି ଚିନ୍ତାଧାରା ସହ ମୋତେ ବର୍ତ୍ତମାନ ବିଦାୟ ଦିଅନ୍ତୁ। ମୁଁ ପ୍ରିୟଦର୍ଶିନୀ ସାହୁ ରହୁଛି, ନମସ୍କାର।
1: ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ।
2: कृपया हमारे अगले प्रसारण की प्रतीक्षा कीजिए, ये आकाशवाणी है। अब आप आज लोकसभा में प्रश्नकाल के दौरान हुई कार्यवाही की रिकॉर्डिंग सुनेंगे। दिस इज द दिल्ली स्टेशन ऑफ आकाशवाणी, प्लीज स्टैंड बाय फॉर आवर नेक्स्ट ब्रॉडकास्ट। यू विल नाउ लिसन टू द प्रोसीडिंग्स ड्यूरिंग द क्वेश्चन आवर इन लोकसभा टुडे।
3: माननीय सभासदों, माननीय अध्यक्ष जी,
4: माननीय सदस्यगण, अत्यंत दुख के साथ मुझे सभा को अपने 6 पूर्व साथियों एवं कतर के पूर्व अमीर फादर अमीर महामहिम शेख हमद बिन खलीफा अल थानी के निधन के बारे में सूचित करना है। श्री नादेन दला भास्कर राव

ଶ୍ରୋତା ବନ୍ଧୁ, ଆପଣ ଭାରତର ଯେକୌଣସି ସ୍ଥାନରେ ରହି ମଧ୍ୟ ଆକାଶବାଣୀ ପୁରୀର ସମସ୍ତ କାର୍ଯ୍ୟକ୍ରମକୁ 103.4 FM ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଶୁଣିପାରିବେ ଆପଣଙ୍କ ଫୋନ୍ରେ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ତେବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ଓଡ଼ିଆ କଥାଚିତ୍ର ବଧୁ ନୁହେଁ ମୋ ବନ୍ଧୁ କଥାଚିତ୍ରରୁ ଶ୍ରୀଚରଣ ମହାନ୍ତି ଏବଂ ଅରୂପା ଦାସଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନାରେ ମନ୍ମଥ ମିଶ୍ର, ତାଙ୍କ ନିଜସ୍ୱ ସଙ୍ଗୀତ ସଂଯୋଜନାରୁ।

ପବିତ୍ର ପୁରୀରେ ଏବେ ଭକ୍ତଙ୍କ ଭିଡ଼ ଜମିଛି। ହରିବୋଲ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ମାଟି ପ୍ରକମ୍ପିତ ହୋଇ ଉଠୁଛି। ରତ୍ନ ବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସଙ୍ଗରେ ଘେନି କଳାମାଣିକ ଏବେ ଜନ୍ମବେଦୀରେ ବିରାଜିତ ହୋଇଛନ୍ତି। ତେଣେ ଶ୍ରୀମନ୍ଦିରରେ ଏକାକୀ ଛାଡ଼ି ଆସିଛନ୍ତି ନବବିବାହିତା ପତ୍ନୀ ମା ଶ୍ରୀ ମହାଲକ୍ଷ୍ମୀଙ୍କୁ। ତେବେ ଆପଣ କୁହନ୍ତୁ ତ, ମା କ'ଣ ରୋଷ କରିବେନି? ହଁ ଶ୍ରୋତା ବନ୍ଧୁ, ଗତକାଲି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ମଣିମାଙ୍କର ଏହି ଅପୂର୍ବ ମାନବୀୟ ଲୀଳା। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମାନ ଅଭିମାନ, ରାଗ ରୁଷାର ସେ ପ୍ରେମ ଭରା ମିଠା ସମ୍ପର୍କର ଦୃଷ୍ଟାନ୍ତ ସାଜିଛି କାଲିର ହେରାପଞ୍ଚମୀ ନୀତି। ତେବେ ଏହା କ'ଣ ଆଗକୁ ଜାଣିବା, ଏବେ ଚାଲନ୍ତୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଗୀତଟି ରହିଛି ହିନ୍ଦୀ କଥାଚିତ୍ର OMG କୈଳାଶ ଖେର, ମିଟ୍ ପ୍ରୋତ ଏବଂ ଅଞ୍ଜନଙ୍କ ମିଳିତ କଣ୍ଠରେ। ଗୀତ ରଚନା କୁମାର

0: सा साथी कुछ बता रहा हो और हम उनसे हर बात बड़े ही भोलेपन से पूछ रहे हो, ये आनंद बख्शी की गीतकारी की कमाल है। एक श्रोता ने लिखा है कि हम ऐप पर सुन रहे हैं गाने तो आधे मिनट देर से पहुंचते हैं लेकिन हम जवाब त्वरित देते हैं। आ गया आपका जवाब भाई। एक श्रोता ने लिखा है कि धर्मपत्नी के साथ अगर नोकझोंक ना हो तो जीवन में मजा ही ना आए। मैं तो जानबूझकर कुछ न कुछ ऐसा टॉपिक छेड़ देता हूँ तो वो लेक्चर शुरू कर देती है और मन ही मन में हंसकर खुश होता रहता हूँ। भाई ये तो बड़ी शरारत है। अगर आपकी श्रीमती जी सुन रही हों तो एक तरह से अच्छी बात है, अगर उन्हें गुस्सा आता हो तो गुस्सा उनका ठंडा भी हो जाता होगा। एक श्रोता ने लिखा है कि गौरवशाली बचपन के गुड्डे गुड़िये की गाथा गान कर जवानी के दहलीज के दहकते दहन को दर्शाती है आज की ये इबारत। और एक श्रोता ने लिखा है कि उस जमाने में गाने बनाने वालों ने बेहतरीन गाने बना दिए और गीतकार आनंद बख्शी के लिए इन्होंने लिखा है। और एक श्रोता ने लिखा है कि जब मेरे बच्चे छोटे थे और जब बहुत रोते थे तो हम दोनों पति पत्नी उसको चादर पर सुलाकर उसके दोनों कोने पकड़ लेते थे और उसे झूला झुलाकर सुलाया करते थे। भाई झूले की बात बहुत हो गई है और बचपन के तोहफों की बात हो गई, पापा के घर आने की बात हो गई है, अब जरा ये बात हो जाए कि
1: आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମରେ ନିର୍ମାଣାଧୀନ ଟନେଲ ଭୁଷୁଡ଼ି 9 ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12 ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ

କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତା ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍କଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍କ ସହ ଟନେଲ୍ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ICMR କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତି ବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏ ଅବସରରେ ICMRର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ ସିରିଆ ISIS ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ISIS ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ, ଗାଇଡେନ୍ସ ଫର ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ISIS ସହିତ ଜଡ଼ିତ ଥାଇ ବେଙ୍ଗାଲୁରୁ ମୁସଲିମ ସମ୍ପ୍ରଦାୟର ଯୁବକମାନଙ୍କୁ ସେଥିରେ ଯୋଗଦେବା ଲାଗି ପ୍ରବର୍ତ୍ତାଉଥିବା କୁହାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ

ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ଼ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସଞ୍ଚିତା ଶୁଭଦର୍ଶନୀଙ୍କ କଣ୍ଠରେ ଶୁଣନ୍ତୁ କାଳିଆ ବଳିଆ ମଧୁବି ଭାଇ କଥାଚିତ୍ରର ଏ ସୁନ୍ଦର ଗୀତଟି।
2: विविध भारती पर।

ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1332ତମ ଅଧ୍ୟାୟ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ଆଶିଷ ଜେନା ଏବଂ ଭାଗ୍ୟଶ୍ରୀ ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସୁନେଲି ସନ୍ଧ୍ୟାର ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମକୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଭାଗ୍ୟଶ୍ରୀ
1: ଆଉ ମୁଁ ଆଶିଷ।
0: ଆଚ୍ଛା ଆଶିଷ, କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ମୁଁ ତମକୁ ଗୋଟେ ପ୍ରଶ୍ନ ପଚାରିବା ପାଇଁ ଚାହିଁବି।
1: ପଚାର।
0: କହିପାରିବ କି ସେ କେଉଁ ଉପାୟ ଅଛି ଯାହା ମାଧ୍ୟମରେ ଆମେ ଉଭୟ ଶାରୀରିକ ଓ ମାନସିକ ସ୍ଥିତିକୁ ସୁଧାରି ପାରିବା?
1: ଗୀତ ଶୁଣି।
0: ଗୀତ ଶୁଣି ତ ଆମେ ମାନସିକ ଅବସ୍ଥାକୁ ସୁଧାରି ପାରିବା, କିନ୍ତୁ ଉଭୟ ଶାରୀରିକ ଏବଂ ମାନସିକ ଅବସ୍ଥାକୁ କିପରି ସୁଧାରି ପାରିବା ସେଇ ବିଷୟରେ ତ ଥରେ ଚିନ୍ତା କର।
1: ଆଚ୍ଛା, ମ୍ୟାଚ୍ ଦେଖିଲେ କି?
0: ଆରେ ମ୍ୟାଚ୍ ଦେଖି ସିନା ତୁମେ ମାନସିକ ରୂପରେ ସୁସ୍ଥ ରହିପାରିବ? ମୁଁ ପୁରା ପଚାରୁଛି ଉଭୟ ଶାରୀରିକ ଏବଂ ମାନସିକ ଅବସ୍ଥା କଥା।
1: ତାହେଲେ ତମେ କହିଦିଅ।
0: ହଉ ଶୁଣ, ମୁଁ କହୁଛି, ତୁମେ ମ୍ୟାଚ୍ ଦେଖି ମଧ୍ୟ ଉଭୟ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିପାରିବ କେମିତି ଜାଣିଛ?
1: କେମିତି?
0: ତୁମେ ମ୍ୟାଚ୍ ଦେଖିଲ, କ୍ରୀଡା ସମ୍ବନ୍ଧୀୟ ବିଷୟ ଦେଖୁଛ ନା, ଯେମିତିକି କ୍ରିକେଟ, ହକି ବା ଫୁଟବଲ। ତୁମେ ତାହା ଦେଖିବା ଦ୍ୱାରା ତୁମକୁ ସେ ଜିନିଷ କରିବାକୁ ବି ଇଚ୍ଛା ହେଲା, ସେହି କ୍ରୀଡା ଗୁଡିକୁ ଖେଳିବାକୁ ଇଚ୍ଛା ହେଲା, ତ ତୁମେ ଖେଳିବା ଦ୍ୱାରା ତୁମେ ଉଭୟ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିଲ ନା ନାହିଁ?
1: ଆରେ ହଁ ତ।
0: ବୁଝିପାରିଲ? ଯୁବବନ୍ଧୁ, କ୍ରୀଡା ଏବଂ ଖେଳକୁଦ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମ ଶରୀରକୁ ସୁସ୍ଥ ରଖିବା

0: ଯଥେଷ୍ଟ ଧ୍ୟାନ ଦେବା ଉଚିତ, କାରଣ ଜଣେ ବ୍ୟକ୍ତି ଶାରୀରିକ ସ୍ତରରେ ଦୁର୍ବଳ ରହିଲେ ସେ ଯେତେ ମାନସିକ ସ୍ତରରେ ଶକ୍ତିଶାଳୀ ହେଲେ ମଧ୍ୟ ସଫଳତା ପାଇନଥାଏ।
1: ଆଉ ସଫଳତା ପାଇବା ପାଇଁ ଖେଳ ବା କ୍ରୀଡ଼ାରେ ଅଂଶଗ୍ରହଣ କରି ନିଜ ଶରୀରକୁ ଶକ୍ତିଶାଳୀ କରିପାରିବେ ମଧ୍ୟ।
0: ଯୁବବନ୍ଧୁ, ଯେତେବେଳେ ଆମ ଦୈନନ୍ଦିନ କାର୍ଯ୍ୟରୁ ବିରକ୍ତ ହୋଇଥାଉ, କ୍ରୀଡ଼ା ହିଁ ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଆମେ ଶାରୀରିକ ମାନସିକ ସ୍ଥିତିକୁ ସୁଧାରିଥାଉ।
1: ଆଚ୍ଛା ଆଶିଷ, କଥାବାର୍ତ୍ତା ତ ଏମିତି ଆଗକୁ ପଢିବ, କିନ୍ତୁ ତୁମେ ପ୍ରଥମରୁ ସଙ୍ଗୀତ ବିଷୟରେ କହିଥିଲ, ମନେ ଅଛି ତ?
0: ହଁ ହଁ, ନିଶ୍ଚିତ।
1: ତାହେଲେ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ପୂର୍ବରୁ ଆମ ଶ୍ରୋତା ବନ୍ଧୁଙ୍କୁ ଗୋଟେ ଗୀତ ଶୁଣାଇବା ତ ନିହାତି ଜରୁରୀ।
0: ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଅରିଜିତ ସିଂଙ୍କ କଣ୍ଠରୁ ଏହି ସୁନ୍ଦର ଗୀତ ସହ।

ଯବାନ ତେବେ ଆଜି ମଧ୍ୟ ସେହିଭଳି ଏକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ କଥା ହେବା। ସେହିଭଳି ଏକ ଯୁବ ପ୍ରତିଭାଙ୍କୁ ଭେଟିବା ଯିଏକି ନିଜର ସମସ୍ତ ପ୍ରତିଭାକୁ ସମାଜର କଲ୍ୟାଣ ନିମନ୍ତେ ଉତ୍ସର୍ଗୀକୃତ କରିଦେଇଛନ୍ତି। ତେବେ ଯୁବବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମର ପରିସରରେ ଆମ ସହିତ ଉପସ୍ଥିତ ଅଛନ୍ତି ବେଲଦୋଳ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ବିପିନ ଦାସ। ତେବେ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମକୁ ତାଙ୍କୁ ସ୍ୱାଗତ କରିବା ଏବଂ ଜାଣିନେବା ତାଙ୍କର ସରପଞ୍ଚର ଯାତ୍ରା ସମ୍ବନ୍ଧରେ।

0: ନମସ୍କାର ବିପିନ, ସ୍ୱାଗତ କରୁଛୁ ଯୁବବାଣୀ ପରିସରକୁ।
1: ନମସ୍କାର, ଆପଣଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଯେ ମୋତେ ଏଭଳି କାର୍ଯ୍ୟକ୍ରମରେ ମୋତେ ଅଂଶୀଭୂତ କରିଥିବାରୁ।
0: ବହୁତ ବହୁତ ସ୍ୱାଗତ ବିପିନ ଆପଣଙ୍କୁ। ପ୍ରଥମେ ପଚାରିବେ ତ କେମିତି ଅଛନ୍ତି?
1: ବହୁତ ଭଳିଆ, ମହାପ୍ରଭୁଙ୍କ କୃପାରୁ ପୁରୀବାସୀ ଆମ ଓଡ଼ିଶାବାସୀ ସବୁବେଳେ ସୁସ୍ଥ ନିରାମୟ ରୁହନ୍ତୁ। ମୁଁ ଯେମିତି ସୁସ୍ଥ ରହୁଛି, ସମସ୍ତେ ସେମିତି ସୁସ୍ଥ ରୁହନ୍ତୁ। ଆମ ପରିବାର, ଆପଣଙ୍କ ପରିବାର, ଓଡ଼ିଶାର ସମସ୍ତ ପରିବାର ମହାପ୍ରଭୁ ସେମିତି ଘଣ୍ଟ ଘୋଡ଼ିଏ ରଖିଥାନ୍ତୁ।
0: ବହୁତ ବହୁତ ଧନ୍ୟବାଦ, ଏତେ ଶୁଭ ଚିନ୍ତନ ଆପଣଙ୍କର ରହିଛି, ସମାଜ ପ୍ରତି ଏତେ ଭଲ ପାଇବା ମଧ୍ୟ ଅଛି। ଆଚ୍ଛା, ଯେ ଯୁବ ସରପଞ୍ଚର ଯାତ୍ରା କେବେଠୁ ଆରମ୍ଭ ହୋଇଥିଲା? କାହିଁକି ଭାବିଲେ ଯେ ନାଇଁ ମୁଁ ସରପଞ୍ଚ ପଦବୀ ପାଇଁ ଆବେଦନ କରିବି ବା ମୁଁ ଯୁବ ସରପଞ୍ଚ ରୂପେ ସମସ୍ତ ଲୋକଙ୍କୁ ସାହାଯ୍ୟର ହାତ ବଢ଼େଇବି?
1: ବହୁତ ବଢ଼ିଆ କ୍ୱେଶ୍ଚିନ୍ଟା ଆପଣ ମ୍ୟାଡ଼ାମ୍ ପଚାରିଲେ। ତ ସରପଞ୍ଚ କହିଲେ ଆମେ ଆମ ପଞ୍ଚାୟତର ପ୍ରତିନିଧିତ୍ୱ କହୁ ବା ଆମ ଘରର ଯେମିତି ଆମ ମୁରବୀ ଟୋଟାଲ ଆମ କଥାର ସବୁ ବୁଝନ୍ତି, ଯେମିତି ବାବା ଆମର କ'ଣ ଟୋଟାଲ ପରିବାରକୁ ମେଣ୍ଟେନାନ୍ସ କରନ୍ତି, ତ ସରପଞ୍ଚର ଭୂମିକା ଏକ୍ଜାକ୍ଟଲି ସେମ୍। ଗୋଟେ ପରିବାର ନୁହେଁ, ତ ଟୋଟାଲ ପଞ୍ଚାୟତ ଯେତେଗୋଟି ଗାଁ ରହିଲା ତାକୁ କେମିତି ସୁରକ୍ଷା ଦେଇପାରିବା, ଲୋକମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା, ମୌଳିକ ସମସ୍ୟା ରହୁଛି, ଆର୍ଥିକ ସମସ୍ୟା ରହୁଛି, ବିଭିନ୍ନ କେସ୍, ଯେମିତିକି ଆମେ ଏବେକା କେସ୍ ନୁହଁ ତ ଯେ ଭବିଷ୍ୟତରେ ଯାହା ବି ମାନେ କିଛି ହେଉଛି ପଞ୍ଚାୟତର ସମ୍ବନ୍ଧରେ ବା ସମସ୍ୟା ସମ୍ବନ୍ଧରେ, ନିହାତି ରୂପେ ତାର ଦାୟିତ୍ୱ ରହିବ ସରପଞ୍ଚମାନଙ୍କର ବା ସରପଞ୍ଚର।
0: ଆଚ୍ଛା, ଏଇଠି ମୁଁ ଆଉ ଏକ ମଧ୍ୟ ପ୍ରଶ୍ନ ପଚାରିବା ପାଇଁ ଚାହିଁବି କି, ଯେମିତି କହିଲେ ଦାୟିତ୍ୱ କଥା, ତ ଏକ ସରପଞ୍ଚର ପ୍ରମୁଖ ଦାୟିତ୍ୱ ସବୁ କ'ଣ ରହିଛି?
1: ସରପଞ୍ଚର ପ୍ରମୁଖ ଦାୟିତ୍ୱ ହେଉଛି ପଞ୍ଚାୟତକୁ ଏକ ସୁଦୃଢ଼ ଭାବରେ ଗଠନ କରିବା। ତାର ଅର୍ଥ ହେଉଛି କି ଆମେ ମୌଳିକ ସମସ୍ୟା ଗୁଡ଼ିକ ଯାହା ରହିଲା ଆମ ପଞ୍ଚାୟତରେ, ତ ଫାର୍ଷ୍ଟ ମୁଁ ଯେତେବେଳେ ସରପଞ୍ଚ ଷ୍ଟାର୍ଟିଂ କଲି ଆସିଲି, ତ ଦେଖିଲି ଯେ ପ୍ରାୟ ମୌଳିକ ସମସ୍ୟା ରାସ୍ତା ଗୁଡ଼ିକ ନାହିଁ, ତାପରେ ପାନୀୟ ଜଳ ବ୍ୟବସ୍ଥା ଅସୁରକ୍ଷିତ ଭାବରେ ଲୋକମାନେ ଆମର ବ୍ୟବହାର କରୁଛନ୍ତି, ଲାଇଟ୍ର ସମସ୍ୟା ରହିଛି, ବିଭିନ୍ନ ପ୍ରକାର ସମସ୍ୟା। ତ ମୁଁ ଚେଷ୍ଟା କଲି ଯଦି ମୋ ସକ୍ଷମରେ ଏସବୁ ସମ୍ଭବପର ହେଇପାରୁଛି ନିହାତି ରୂପେ, ତ ମୋ ପଞ୍ଚାୟତବାସୀ, ମୋ ଗାଁବାସୀ ବହୁତ ଖୁସିରେ ରହିବେ ଏବଂ ଆଗାମୀ ଦିନରେ ଯେ ଏଇ ସମସ୍ୟା ସେ ଯେମିତି ଫେସ୍ ନ କରନ୍ତୁ। ତ ଏଇଭଳି ବିଭିନ୍ନ ପ୍ରକାର ସମସ୍ୟା ମୁଁ ଯେତେବେଳେ ଫାର୍ଷ୍ଟ ଷ୍ଟାର୍ଟିଂ କଲି, ତ ମୁଁ ନିଜେ ଗାଁ ଗାଁ ବୁଲିଲି, ବହୁତ ଯେତେ ଗାଁ ଅଛି ଟୋଟାଲ ଗାଁ ସବୁ ବୁଲିଲି। ବୁଲିକି ଦେଖିବା ଭିତରେ ଲାଗିଲା କି ପ୍ରାୟ ଜାଗାରେ ପାଣିର ସମସ୍ୟା ରହୁଛି, ତାପରେ ଲାଇଟ୍ର ସମସ୍ୟା ରହୁଛି, ରାସ୍ତା ସମସ୍ୟା ମଧ୍ୟ ରହୁଛି। ଲୋକମାନେ ଫାର୍ଷ୍ଟ ମୋତେ ଭାବିଲେ କି ଇଏ କ'ଣ ସମ୍ଭବପର କରିପାରିବ କି, ତ ଏକ୍ସାକ୍ଟଲି ସେ ମୁଁ ଯେତେବେଳେ ପହଞ୍ଚିଲି ଯେ ଏଇଟା ହିଁ ମୋର କର୍ତ୍ତବ୍ୟ ଆଉ ଦାୟିତ୍ୱ, ନିହାତି ରୂପେ କରିବା ପାଇଁ ଚେଷ୍ଟା କରିବି। ତାପରେ ମୁଁ ଆମର ଯେଉଁ ବିଡିଓ ଥିଲେ ତାଙ୍କ ସହିତ ବି କୋଡ଼ିନେଟ୍, ବହୁତ ଭଲ ସାର୍, ତା ସହିତ ଆମ ଚେୟାରମ୍ୟାନ୍ ମଧ୍ୟ ବହୁତ ଭଲ, ଯିଏ ବି ଅଛନ୍ତି ବ୍ଲକ୍ ଲେବୁଲ୍ରେ ବହୁତ ଭଲ, ଆଉ ଏମ୍ଏଲ୍ ସାର୍ଠୁ ଧରିକି ଆମେ ଯେତେ ବି ରହୁଛନ୍ତି ପୁରୀ ପଦ୍ମ, ତାଙ୍କ ସହିତ ବି ମିଟ୍ କରିଛି ବା କଥା ବି, ସେମାନେ ବହୁତ ସପୋର୍ଟିଭ୍ ବି କରନ୍ତି। ତ ଏମିତି କୌଣସି ପଞ୍ଚାୟତରେ ଏମିତି କୌଣସି ସମସ୍ୟା ନାହିଁ ଯେ ମୁଁ କାହା ପାଖକୁ ଯାଇନି ବା କହିନି। ଲୋକମାନେ ଅଦରୱାଇଜ୍ ସେମାନେ ଭାବୁଥିବେ କି ସରପଞ୍ଚ ଭୂମିକା ହେଲା ପରେ ଭୁଲି ଯାଆନ୍ତି, କିନ୍ତୁ ଗୋଟେ ସରପଞ୍ଚ ହେଲା ପରେ ଏତେ ଭୂମିକା ଥାଏ, ତ ତାକୁ ଆପଣମାନେ ଫିଲ୍ କରିପାରିବେନି। ନର୍ମାଲି ମୁଁ କହିଲି, ଆପଣଙ୍କୁ କହୁଥିଲି ଗୋଟେ ଫ୍ୟାମିଲି ମେଣ୍ଟେନ୍ କରିବା କେତେ କଷ୍ଟ, ତ ଆମେ ଗୋଟେ ପଞ୍ଚାୟତ ମେଣ୍ଟେନାନ୍ସ କରୁଛୁ କେତେ କଷ୍ଟ ନ ହଉଥିବ, ରାତିରେ ବେଳେବେଳେ ନିଦ ହୁଏନି,
0: ସିଏ ବି ଆପଣଙ୍କର ଗୋଟେ ପରିବାର ନା
1: ପରିବାର।
0: ଆଚ୍ଛା, ଏଇ ଯୋଉ ଏତେ ସାରା କଥା ଭିତରେ ଯେମିତି ହେଲେ ବି ଶୃଙ୍ଖଳା ତ ବିଗୁଡି ଯାଉଥିବ,
1: ନିହାତି ମ୍ୟାଡମ୍,
0: ସେ ଯୋଉ ଗାଁ ପରିବେଶର ସବୁ ଆଇନ ଶୃଙ୍ଖଳା ରହିଛି ତାକୁ କେମିତି ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି?
1: ଆଇନ ଶୃଙ୍ଖଳା ବହୁତ ଭଲ କ୍ୱେଶ୍ଚିନ୍ଟା ପଚାରିଲା ମ୍ୟାଡମ୍। ଯଦି ମୁଁ ପ୍ରତିଦିନ ଦେଖିବି ତ ଆମ ପଞ୍ଚାୟତରେ ପର୍ ଡେ ଆଇନ ବିଶୃଙ୍ଖଳା ହେଉଛି, ଗାଁ ପରିବାରକୁ ନେଇକି ହଉ ବା ଗୋଷ୍ଠୀ ଗଣ୍ଡଗୋଳ ହଉ, ପ୍ରତ୍ୟେକ ଦିନ ଆମର ପାଖ ଯେଉଁ ପୋଲିସ ଷ୍ଟେସନ ଅଛି ପେଣ୍ଟଗଡ଼ା ମେରେନ୍ PS, ସବୁବେଳେ କଲ୍ଟେ ଆସି ବିପିନ ଆସ, ଆଉ ଏତେ କ୍ଲୋଜ୍ ହେଇଗଲାଣି ଯେ ମୁଁ ପର୍ କେସ୍ରେ ତାଙ୍କ ପାଖରେ ଯାଇକି ପହଞ୍ଚେ, ଆଉ ଲୋକଙ୍କ ସମସ୍ୟା ପରେ ସୁରୁଖୁରୁରେ ସମାଧାନ। ଆପଣ ଏବେ ବି ପଚାରିପାରନ୍ତି ଯେ ଆମ ଯେଉଁ ଅଞ୍ଚଳ ଲୋକମାନଙ୍କୁ ପଚାରିପାରନ୍ତି, ଯଦି କିଏ ପର୍ ଡେ ଯାଉଥିବ ତ ସରପଞ୍ଚ ହୁଏତ ହେଲା ପରେ ପ୍ରାୟ ଲୋକ ନାହାନ୍ତି ଯେ ଏଇସବୁ ସମସ୍ୟାରେ ପଶନ୍ତିନି, କିନ୍ତୁ ମୁଁ ଏକ୍ଜାକ୍ଟଲି ନିଜେ ଯାଏ ଏବଂ ସେମାନଙ୍କ ସମସ୍ୟା ସମାଧାନ କରେ। ଏବେ ବି ପ୍ରୁଫ୍ ଥିବ ଯଦି ଆପଣ ଯାଇ ପଚାରିପାରନ୍ତି, ବୁଝିପାରନ୍ତି ଯେ ଏଇସବୁ ସମସ୍ୟା ବିପିନ ହ୍ୟାଣ୍ଡେଲ୍ କରେ କି, ଆଉ ଯେତେ ସବୁ ଅଛନ୍ତି ତ ଫାର୍ଷ୍ଟ ମୋ ପାଖକୁ କୁହନ୍ତି ଯେ ବିପିନ ତମେ ସମାଧାନ କରିଦିଅ, ବାକି ଯାହା ହେଉଛି ତମେ ନିଜ ଭିତରେ ସର୍ଟ ଆଉଟ୍ କର।
0: ହଁ, ସେ କଥା ମାନେ ଲୋକମାନଙ୍କ

0: ମଧ୍ୟରେ ଯେତେବେଳେ ବିବାଦ ବା ଦ୍ୱନ୍ଦ୍ୱ କିଛି ଦେଖାଯାଏ, ତ ସେଭଳି ପରିସ୍ଥିତିର କେମିତି ମୁକାବିଲା କରନ୍ତି, କେମିତି ତାଙ୍କ ଭିତରେ ପୁଣି ଭାତୃତ୍ୱ ଭାବନା ପୁଣି
1: ବଢ଼ିଆ
0: ଆପଣ
1: ବଢ଼ିଆ
0: ସୃଷ୍ଟି
1: କ୍ୱେଶ୍ଚନ।
0: କରନ୍ତି?
1: ଯେହେତୁ ଆମେ ମୁଁ କହିଦେଇଛି ଆପଣଙ୍କୁ ଗୋଟେ ପରିବାର ମୁଁ ମେଣ୍ଟେନାନ୍ସ କରୁଛି, ମୋ
0: ହଁ
1: ଘର ଟାଇପ୍ର, ତ ଘରର କିଛି ସମସ୍ୟା ହେଲେ ଆମେ ଫାଷ୍ଟ ଚାହିଁବା କି ଆମ ଘର ଭିତରେ ସେଇଟା ସର୍ଟ ଆଉଟ୍ ହେଇଯାଉ, ବାହାରକୁ ନଯାଉ। ତ ଆମେ ଆଜି ଆକ୍ଚୁଆଲି ଆମେ ସମସ୍ତେ କ'ଣ ଏକାଠି ଗୋଟେ ପରିବାର ସହିତ ରହୁଛେ, ତ ସପୋଜ ଆମର କିଛି ଗୋଟେ ହେଲା ସମସ୍ୟା, ତ ଆମେ ଫାଷ୍ଟ ଯଦି ପୋଲିସ ଷ୍ଟେସନ ଯିବା ତ ପଞ୍ଚାୟତର ବି ବ୍ଲେମ୍ ହବ, ତାପରେ ସରପଞ୍ଚର ଭୂମିକା ବି ବ୍ଲେମ୍ ହବ ଯେ ସରପଞ୍ଚ ଆପଣ କରୁଛି କ'ଣ। ତ ଫାର୍ଷ୍ଟ ଟାଇମ୍ ମୁଁ ତାଙ୍କୁ ଘରକୁ ଡାକିଦିଏ ଯେ ଯାହା ହେଇଛି ଦେଖନ୍ତୁ, ସିଏ ବା ଦାଦା କି ବଡ଼ାପା ଯଦି ଆମ ସହିତ ଆଜି ଆମେ ମାନେ ରହି ନ ପାରିବା ଏକାଠି ହେଇକି, ତ ବାକି ଯେଉଁ ଆସୁଛି ପ୍ରୋବ୍ଲେମ୍ ଆମେ ତାକୁ କେମିତି ଫେସ୍ କରିବା। ତ ଆମେ ନିଜ ଭିତରେ ଆମେ ଏକ ସର୍ଟ ଆଉଟ୍ ହେଲା ପରେ ପୋଲିସ କ'ଣ କରିବ, ଆମ ପରିବାର ଆମେ କେମିତି ମେଣ୍ଟେନାନ୍ସ କରିବା ସେଇଟା ଆମର ଦାୟିତ୍ୱ ଭୂମିକା। ବହୁତ ଭଲ ଭାବରେ ବୁଝାଏ ଆଉ ସେମାନେ ମଧ୍ୟ ବୁଝିଯାଆନ୍ତି।
0: ଆଚ୍ଛା, ଏତେ ସାରା କଥା ଭିତରେ ବି ସ୍ୱାସ୍ଥ୍ୟ ଆଉ ଶିକ୍ଷା ସେଇଟା ହେଲା ପ୍ରମୁଖ ଚିନ୍ତା ଆଜିର
1: ନିହାତି ମ୍ୟାଡମ୍, ନିହାତି
0: ଆଜିର ଯୁବ ସମାଜ ପାଇଁ। ତ ଶିକ୍ଷା ଆଉ ସ୍ୱାସ୍ଥ୍ୟ ସେବା ସୁବିଧାର ଉନ୍ନତି ପାଇଁ ଆପଣ କ'ଣ କ'ଣ ସବୁ କାମ କରୁଛନ୍ତି ଗ୍ରାମ ଏରିଆରେ?
1: ପ୍ରତ୍ୟେକ ୱିକ୍ରେ ଆମର ଗୋଟେ ସିଏଚ୍ ସେଣ୍ଟର ଅଛି ଯେଉଁଟା କମ୍ୟୁନିଟି ହେଲ୍ଥ ସେଣ୍ଟର, ତ ଏବେ ମଧ୍ୟ ଦେଖିବେ ଏବେ ଆମର 24 ତାରିଖ ମଧ୍ୟ ସେ ମିଟିଂ ଅଛି, ତ ସେଇଟାକୁ ନେଇ ଆମର ଯେଉଁ କୋଡ଼ିନେଟ୍ ରହୁଛନ୍ତି, ଆଶାମାନେ ରହୁଛନ୍ତି, ଅଙ୍ଗନବାଡ଼ି ଦିଦି ରହୁଛନ୍ତି, ଆମର ପ୍ରତ୍ୟେକ ଗାଁରେ ମଧ୍ୟ ରହୁଛନ୍ତି, ସେମାନେ କ'ଣ ପରିମଳ ବ୍ୟବସ୍ଥାଠୁ ଧରିକି ସବୁ ଜିନିଷ ଦାୟିତ୍ୱ ଉପରେ ତୁଲାଉଛନ୍ତି। ତ ଆମେ ସେଠି ତାଙ୍କୁ କୋଡ଼ିନେଟ୍ କରିବା ପାଇଁ ସମସ୍ତଙ୍କୁ ଡାକୁ, ପଚାରି ବୁଝୁ ଯେ କାହାର କେଉଁ ସମସ୍ୟା ରହୁଛି। ଆକ୍ଚୁଆଲି କ'ଣ ଜେନେରାଲି ଯେଉଁ ଅଳିଆ ଆବର୍ଜନାରୁ ବିଭିନ୍ନ ପ୍ରକାର ରୋଗ କ୍ରିଏଟ୍ ହେଉଛି, ତ ତାକୁ ସେମାନେ ପରିମଳ ବ୍ୟବସ୍ଥା ପାଇଁ ତାଙ୍କର ଗୋଟେ ଫଣ୍ଡ ଆସୁଛି 10,000 ଲେଖେ, ତ ସେମାନେ ତାଙ୍କୁ କ'ଣ କରନ୍ତି ୟୁଟିଲାଇଜ୍ କରନ୍ତି। ତ ସେଇଟାକୁ ସେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, ଲୋକଙ୍କୁ ଆୱାର କରୁଛନ୍ତି ନା ନାହିଁ, ଏଇସବୁ ସମ୍ବନ୍ଧରେ ଆମର ପ୍ରତି ୱିକ୍ରେ ଗୋଟେ ଗୋଟେ ମିଟିଂ କୋଡ଼ିନେଟ୍ ହୁଏ ଏବଂ ଡିଟେଲ୍ସ ଆମେ ବୁଝୁ।
0: ନିହାତି ରୂପେ ପିତାମାତାଙ୍କର ଆଶୀର୍ବାଦ ଅଛି, ଆପଣଙ୍କ ଅଞ୍ଚଳର ଲୋକମାନଙ୍କର ଭଲପାଇବା ମଧ୍ୟ ଅଛି,
1: ନିହାତି
0: ସେଥିପାଇଁ ଆପଣ ଆଜି ଉପସ୍ଥିତ ହୋଇପାରୁଛନ୍ତି ଆମ ପାଖରେ, ଆମ ଶ୍ରୋତାଙ୍କ ସହିତ ଆପଣ କଥାବାର୍ତ୍ତା ହୋଇପାରୁଛନ୍ତି।
1: ଶେଷ ଧନ୍ୟବାଦ ଦେବି ଆକାଶବାଣୀ ପୁରୀକୁ ଯେ ଯାହା ମୋତେ ଏଭଳି ଏକ ଅନୁଷ୍ଠାନକୁ ଡାକିଛନ୍ତି, ବିବଦ କହିବାର ବି ସୁଯୋଗ ଦେଇଛନ୍ତି।
0: ନିହାତି ରୂପେ। ଆଚ୍ଛା, ମୁଁ ଆଉ ଏକ ପ୍ରଶ୍ନ ମଧ୍ୟ ପଚାରିବା ପାଇଁ ଚାହିଁବି କି, ଆମେ ଦେଖୁଛେ ମହିଳା ସଶକ୍ତିକରଣ ଦିନକୁ ଦିନ ଉନ୍ନତି କରିବାରେ ଲାଗିଛି, ତ ସେହି ମହିଳା ସଶକ୍ତିକରଣ ଏବଂ ଗ୍ରାମ କାର୍ଯ୍ୟରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ମହିଳାଙ୍କ କ୍ଷେତ୍ରରେ କ'ଣ କ'ଣ ସବୁ ପଦକ୍ଷେପ ନିଆଯାଇପାରୁଛି?
1: ଫାର୍ଷ୍ଟ ଟାଇମ୍ ତ କହିବି, ଯଦି ଆମେ ଦେଖିବା ମହିଳା ହେଉଛନ୍ତି ଆମର ପ୍ରଥମ, ଦେଶର ହଉ ବା ଆମ ଓଡ଼ିଶାର ହଉ ବା ଆମ ଜିଲ୍ଲାର ହଉ ବା ଗ୍ରାମର ହଉ ବା ଗ୍ରାମ ପଞ୍ଚାୟତର ହଉ, ତ ପ୍ରଥମ ପ୍ରାୟୋରିଟି ଆମେ ଲେଡ଼ିଜ୍ ମାନଙ୍କୁ ଦେଖୁ, ଲେଡ଼ିଜ୍ ଫାର୍ଷ୍ଟ ଯେଉଁ କୁହନ୍ତି, ତ ସରକାର ପ୍ରଥମେ ତ ସେମାନଙ୍କୁ ଅଧିକ ପ୍ରୋତ୍ସାହନ ଦେଇଛନ୍ତି। ଯେତେ ଦେଖିବେ ସ୍କିମ୍ ହଉ, ଏବେ ରିସେଣ୍ଟଲି ଯେଉଁ ଆମର ଏଇ ଯେଉଁ ସରକାର କଲେ ଯେଉଁ ସୁଭଦ୍ରା ଯୋଜନା, ତ ସେମାନଙ୍କୁ ଫାର୍ଷ୍ଟ କ'ଣ ମହିଳାମାନଙ୍କୁ ପ୍ରୋତ୍ସାହନ ଦେଲେ। ପ୍ରାୟ ଦେଖିବ SHG ମାନେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ କେମିତି ଉପକୃତ ହେବେ, କୁକୁଡ଼ା ଚାଷ ହଉ କି ମାଛ ଚାଷ ହଉ, ବିଭିନ୍ନ ପ୍ରକାର ଚାଷକୁ ନେଇକି ମାନେ ବିଭିନ୍ନ ପ୍ରକାର ସେମାନେ କେମିତି ଉପକୃତ ହେଇପାରିବେ ଲେଡ଼ିଜ୍ ମାନେ, ଯେମିତି ଟେଲରିଂ ହଉ, ତ ସେମାନଙ୍କୁ ସେମାନେ ପ୍ରୋତ୍ସାହନ ଦେଉଛନ୍ତି ଓଡ଼ିଶା ସରକାର। ତ ସେମିତି ଆମ ପଞ୍ଚାୟତରେ ଅଛି ମଧ୍ୟ SHG ଅଛି, ତ SHG ମାଧ୍ୟମରେ ସରକାର ହୁଅନ୍ତୁ ବ୍ଲକ ମାଧ୍ୟମରେ ହଉ ବା ଆମର ପ୍ରଶାସନ ମାଧ୍ୟମରେ ବିଭିନ୍ନ ପ୍ରକାର ସଂସ୍ଥା ତାଙ୍କୁ ପ୍ରୋତ୍ସାହନ ଦିଆଯାଉଛି ଯେ ସେମାନେ କେମିତି ଡେଭଲପମେଣ୍ଟ ହେବେ।
0: ଯେହେତୁ ଆପଣ ବି ଜଣେ ଯୁବ ସରପଞ୍ଚ, ଆପଣ ମଧ୍ୟ ନିଜର ଯୁବକ ଅବସ୍ଥାରେ ଏହିଭଳି କ୍ଷେତ୍ରକୁ ଆସିଛନ୍ତି, ଆଗକୁ ବଢ଼ିଛନ୍ତି, ଜନସମାଜର କଲ୍ୟାଣ ନିମନ୍ତେ ମଧ୍ୟ ଅନେକ କାର୍ଯ୍ୟ ମଧ୍ୟ କରିଚାଲିଛନ୍ତି, ତ ସେହିଭଳି ଯୁବପିଢ଼ିମାନଙ୍କୁ କିପରି ପ୍ରେରଣା ଦେଇ କିଭଳି ପ୍ରୋତ୍ସାହିତ କରି ଆଗକୁ ବଢ଼ାଇବା ପାଇଁ ଆପଣ ତାଙ୍କୁ ମୋଟିଭେଟ୍ କରିବେ?
1: ଦେଖନ୍ତୁ, ଯେହେତୁ ଆପଣ କହିଲେ ଯୁବପିଢ଼ି, ତ ଆଜିକାଲିକା ଜେନେରେସନ୍ ବା ଯୁବପିଢ଼ି ଏମିତି ହେଲାଣି କି ତାଙ୍କୁ ଆଉଟ୍ ଅଫ୍ କଣ୍ଟ୍ରୋଲ, ଆମେ ଯେମିତି କ'ଣ ଆମେ ନିଜକୁ ଇଏ କରୁଛେ, ତ ଆଜିକାଲିକା ଜେନେରେସନ୍ ପିଲାମାନେ ହୁଏତ ମାନେ କଥା ଶୁଣୁନାହାନ୍ତି ବେସିକାଲି, ମୁଁ କହୁଛି କାହାକୁ ମାନେ ଇଣ୍ଡିକେଟ୍ କରୁନି ବି କାହାକୁ କହୁନି, ତ ସେମାନେ ବେସିକାଲି ଯଦି ନିଜେ ଚାହିଁବେ ନିଜେ ଡେଭଲପମେଣ୍ଟ ହେଇପାରିବେ, ନିଜ ସ୍ୱଇଚ୍ଛାରେ ଡେଭଲପମେଣ୍ଟ ହେଇପାରିବେ ବା ତାଙ୍କୁ କିଏ ଗୋଟେ ମୋଟିଭେଟ୍ କରିବାର ସେ ଡେଭଲପମେଣ୍ଟ ହେଇପାରିବେ। ଯଦି ଆଜିକାଲିକା ଜେନେରେସନ୍ ପିଲାମାନେ ବାପା ମାଆଙ୍କ କଥା ମାନିବେ, ଯେଉଁ ନେଗେଟିଭ୍ ହୋଇକି ନଯିବେ, ତ ସେମାନେ ଚାହିଁଲେ ନିଜେ ବି ଘରେ ବସିକି ଯାହା ବି ଏବେ ସୋସିଆଲ ମିଡ଼ିଆ ହଉ ବା ୟୁଟ୍ୟୁବ୍ ହଉ ବିଭିନ୍ନ ପ୍ରକାର ଅଛନ୍ତି ଯେ ଷ୍ଟଡି ମେଟେରିଆଲ୍ ହଉ, ତ ନିଜେ ଚାହିଁଲେ କେମିତି ଡେଭଲପମେଣ୍ଟ ହେଇପାରିବେ, କେହି କାହାକୁ ପ୍ରୋତ୍ସାହନ କରିପାରିବେ, କାରଣ ନିଜେ ହେଉଛି ନିଜର ମୋଟିଭେଟର। ତ ସେମିତି ଚାହିଁବି ଆମ ଅଞ୍ଚଳରେ ଯିଏ ବି ନେଗେଟିଭ ଥଟକୁ ଯାଉଛନ୍ତି ବା ଅଲଗା ୱେକୁ ଯାଉଛନ୍ତି ନିଶା ଦ୍ରବ୍ୟଠୁ ଧରିକି, ମାନେ ପାଠ ପଢ଼ିସାରିଲା ପରେ ବି ସେ ବିଭିନ୍ନ ପ୍ରକାର ପିଲାଙ୍କ ସହିତ ମିଶିକି ବିଭିନ୍ନ ପ୍ରକାର ଯେଉଁ ନିଶା ଦ୍ରବ୍ୟ କରୁଛନ୍ତି, ତ ସେମାନେ କ'ଣ ତାଙ୍କୁ ମାନେ ଚେଞ୍ଜ କରିବା ପାଇଁ ମୁଁ ନିହାତି ରୂପେ ଚେଷ୍ଟା କରିବି ଆଉ କରିଛି ମଧ୍ୟ। ପ୍ରାୟ ଟାଇମ୍ ବୁଝାଏ ପିଲାଙ୍କୁ ଯେ ତମେ କେମିତି ପାଠ ସରିଲା ପରେ ତମେ କେମିତି ନିଜେ ନିଜେ କମ୍ପିଟେଟିଭ୍ ଟ୍ରାଏ କର, ତ ଚାକିରି କ୍ଷେତ୍ରକୁ ଯାଅ, ବହୁତ ପିଲାଙ୍କୁ ପ୍ରୋତ୍ସାହନ ଦେଇଛି ଏବଂ କହିଛି ମଧ୍ୟ।
0: ଆଚ୍ଛା, ମୁଁ ଶୁଣିଛି ମଧ୍ୟ କି ଆପଣ ମଝିରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଓ ସ୍ପୋକନ୍ ଇଂଲିଶ କ୍ଲାସ୍ ଯୋଗାଉଥିଲେ, ସେ ବିଷୟରେ କିଛି କହିବି?
1: ବହୁତ ବଢ଼ିଆ କ୍ୱେଶ୍ଚନ୍, ଏଇଟା

0: ମୁଁ ଯଦି ଲାଇଫରେ ଗୋଟେ ମେମୋରେବଲ୍ ଥାଏ ତ ଏଇଟା ହେଉଛି ମୋର ବେଷ୍ଟ ପାର୍ଟ। ତ ମୁଣ୍ଡକୁ ଗୋଟେ ସଡନ୍ଲି ଆସିଲା ମାଇଣ୍ଡକୁ ଯେ ଏଇ ଟାଇପ୍ର କିଛି କରିବି ଯେ ଯେମିତି ପିଲାମାନେ ଫ୍ରି ଅଫ୍ କଷ୍ଟରେ ସେମାନେ ପଢ଼ିପାରିବେ। ଯେମିତିକି ଦେଖ ପ୍ରାୟ ଟାଇମ୍ ପିଲାମାନଙ୍କୁ ପଢ଼ାଇବା ପାଇଁ ମୁଁ କହୁନି ଯେ ଆର୍ଥିକ ସମସ୍ୟା ସମସ୍ତଙ୍କର ହିଁ ଅଛି। ଗ୍ରାମାଞ୍ଚଳରେ ପ୍ରାୟ ବେସିକାଲି ରୁରାଲ୍ ସେକ୍ସନ୍ରେ ଆମେ ଦେଖିବା ତ ସେମାନେ ବହୁତ ୱିକର୍ ସେକ୍ସନ୍ରେ ରହୁଛନ୍ତି। ଆମେ ଚେଷ୍ଟା କରିବା କି ସେମାନେ କେମିତି ଆଗକୁ ଯାଆନ୍ତୁ। ମାନେ ମୁଁ କହୁନି ଯେ ମୁଁ ମାନେ ଡେଭଲପମେଣ୍ଟ ସେକ୍ସନ୍ ଅଛି, ସମସ୍ତେ ପ୍ରାୟ ଦେଖିବ ରୁରାଲ୍ ସେକ୍ସନ୍ରେ ପ୍ରାୟ ଫ୍ୟାମିଲି ଦେଖିବ ପଢ଼ିବା ପାଇଁ ପ୍ରୋତ୍ସାହନ ଦେଉନଥିବେ। ତ ସେମାନେ ଚେଷ୍ଟା କରନ୍ତି ଯେ ଆମେ କେମିତି ସ୍ପୋକନ୍ ଇଂଲିଶ ହେଉ ବା କମ୍ପ୍ୟୁଟର ହେଉ ଫ୍ରି ଅଫ୍ କଷ୍ଟରେ ଯେଉଁଠୁ ହେଉ କିଛି ଗୋଟେ ପଢ଼ିବା ପାଇଁ ଟ୍ରାଏ କରନ୍ତି। ତ ସେମିତି ସମସ୍ୟା ମୁଁ ଦେଖିଲି ପ୍ରାୟ ଆମ ପଞ୍ଚାୟତରେ ପିଲାମାନେ ପ୍ଲସ୍ ଥ୍ରୀ ସରିଲା ପରେ, ଗ୍ରାଜୁଏସନ୍ ସରିଲା ପରେ, ପ୍ଲସ୍ ଟୁ ସରିଲା ପରେ ତ ସେମାନେ ପଢ଼ିବା ପାଇଁ ଇଚ୍ଛୁକ ଥାଆନ୍ତିନି, ଘରେ ତାଙ୍କୁ ରଖିଦିଅନ୍ତି। ତ ବେସିକାଲି ସେ ଯଦି କମ୍ପ୍ୟୁଟରଟେ ଶିଖିଥିବେ ଆଟଲିଷ୍ଟ ନିଜେ ବି ଯେଉଁ ଡାଟା ଏଣ୍ଟ୍ରି କରିକି 2 ପଇସା ଇନକମ୍ କରିପାରିବେ, ବେସିକାଲି ଇଣ୍ଟରଭ୍ୟୁ ବି ଫେସ୍ କରିପାରିବେ। ସେଇଟା ବି ମୋତେ ମୁଁ ଦେଉଥିଲି କାରଣ ନିଜେ ସେଇଟା ମୁଁ ଫିଲ୍ କରିଛି ଆଉ ନିଜେ ବି ଇଣ୍ଟରଭ୍ୟୁ ଦେଇଛି ପ୍ରାୟ ଜାଗାରେ। ତ ଅନସକ୍ସେସଫୁଲ୍ ଷ୍ଟୋରି ଯେଉଁ କୁହନ୍ତି ସେଇଟା ମୁଁ ନିଜେ ଲିଭେଇଛି ଯେ କେତେ କଷ୍ଟ ଗୋଟେ ପାଠ ପଢ଼ିବା ପାଇଁ, କେତେ କଷ୍ଟ, କେତେ ଜିମିଦାରୀ, ଗୋଟେ ଫ୍ୟାମିଲିରୁ ଗୋଟେ ବାପା କେତେ କଷ୍ଟ କରି ଗୋଟେ ପିଲାଙ୍କୁ ବଡ଼ କରନ୍ତି ସେଇଟା ମୁଁ ନିଜେ ଅଙ୍ଗେ ଲିଭେଇଛି। ତ ସେଇଟା ମୁଁ ଫିଲ୍ ନିଜେ କଲା ପରେ ନିଜେ ଭାବିଲି କି ନାଇଁ ଫ୍ରି ଅଫ୍ କଷ୍ଟରେ ପିଲାମାନଙ୍କୁ କିଛି ପାଠ ପଢ଼େଇବି ଏବଂ ଷ୍ଟାର୍ଟିଂ କଲି। ବହୁତ ପିଲା ବି ଆସିଲେ, 40-45 ପିଲା, ଆଉ ବହୁତ ପିଲା ଆସିଲେ ପଢ଼ିବା ପାଇଁ ଇଚ୍ଛୁକ ହେଲେ, ତାଙ୍କୁ ମଧ୍ୟ ଷ୍ଟାର୍ଟିଂ କଲି ଆଉ ସେଇଟା ମଧ୍ୟ ବହୁତ ଭାଇରାଲ୍ ପୋଷ୍ଟ ହେଇଥିଲା ଆଉ ସମସ୍ତେ ଭାଇରାଲ୍ କରିଥିଲେ, ସମ୍ବାଦ ପେପର ଧରିକି ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ ବାହାରିଥିଲା। ଭଲ ଲାଗିଲା ଯେ ଏମିତି ଗୋଟେ ଭଲ କାମକୁ ଯଦି କିଏ ଗୋଟେ ପ୍ରୋତ୍ସାହନ କରୁଛି ନିହାତି ରୂପେ ଆମକୁ ଆଗକୁ ବଢ଼ିଆ ହେବ। ଲୋକମାନଙ୍କୁ ସମସ୍ୟା ସହିତ ପିଲାମାନଙ୍କୁ ଏଜୁକେଟେଡ୍ କରିବାରେ ଯଦି ଭୂମିକା ଆମର ରହିଯାଉଛି ତ ନିହାତି ରୂପେ ମୁଁ ଚେଷ୍ଟା କରିବି ଯେ ମୋ ପଞ୍ଚାୟତବାସୀ ବା ଆମର ଯେଉଁ ଏଜୁକେଟେଡ୍ ପିଲାମାନେ ଯିଏ ଚାହିଁଲେ ବି ମୋ ସହିତ ମର୍ଜ ହୋଇକି ପିଲାଙ୍କୁ ପଢ଼ିପାରିବ। ହଁ ଆଉ ଗୋଟେ ବଡ଼ କଥା କି ମୋର ବଡ଼ ଭାଇ ଯେଉଁ ଥିଲେ ମୁଁ ତାଙ୍କୁ ମୋର ଯେଉଁ ଏଇଟା ଦେଲି ଏଇଟାକୁ ସେ ରାଜେଶ ଭାଇ ବୋଲି ସିଏ ମଧ୍ୟ ମୋତେ ସପୋର୍ଟ କଲେ, 2 ଜଣ ମିଶିକି ମଧ୍ୟ ମର୍ଜ ହୋଇକି ପଢ଼ାଉଥିଲୁ। ଭଲ ଲାଗିଲା ଯେ ଯାହା ହଉ କିଏ ମୋତେ ଗୋଟେ କୋପରେଟିଭ୍ କରୁଛି କି ଗୋଟେ ଆସି ମୋ ସହିତ ପାଠ ପଢ଼ାଉଛି ତ ଭଲ ଲାଗିଲା ଏଇ ଜିନିଷ। ଆଗକୁ ଯଦି ଏମିତି କିଛି ମିଳେ ତ ନିହାତି ରୂପେ ମୁଁ ପିଲାମାନଙ୍କୁ ଏଜୁକେଟେଡ୍ କରିବା ପାଇଁ ନିହାତି ରୂପେ ପଦକ୍ଷେପ ନେବି।
1: ନିଶ୍ଚିତ ରୂପେ ଆପଣ ଏତେ ବଢିଆ ବଢିଆ ସବୁ କାର୍ଯ୍ୟକ୍ରମ କରୁଛନ୍ତି, ଯୁବପିଢ଼ିଙ୍କ ନିମନ୍ତେ ଏତେ ଭଲ ଭଲ ପଦକ୍ଷେପ ସବୁ ନେଉଛନ୍ତି, ତାଙ୍କୁ କେମିତି ଆଗକୁ ବଢ଼ାଇବା ପାଇଁ ସୁଯୋଗ ଦେବେ ସେ ବିଷୟରେ ବି ମଧ୍ୟ ଏତେ ଚିନ୍ତା କରୁଛନ୍ତି। ମୁଁ ଆଶା କରୁଛି କି ଆପଣଙ୍କର ଭଲ ପାଇବା ଆପଣଙ୍କ ଲୋକଙ୍କ ପ୍ରତି ଅଛି, ସେମାନଙ୍କର ଭଲ ପାଇବା ବି ଆପଣଙ୍କ ପ୍ରତି ସେଇଭଳି ରହିଥିବ, ଆଗକୁ ଏପରି ବଢ଼ି ଚାଲିବେ ଏବଂ ଆହୁରି ଅନେକ ଅନେକ କାର୍ଯ୍ୟ ମଧ୍ୟ କରିଚାଲିବେ ଜନହିତ ନିମନ୍ତେ। ବହୁତ ଭଲ ଲାଗିଲା ବିପିନ ତୁମ ସାଙ୍ଗରେ କଥା ହୋଇ। ବର୍ତ୍ତମାନ ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଗଲେଣି, କିନ୍ତୁ ତା ପୂର୍ବରୁ ଆଉ ଏକ ପ୍ରଶ୍ନ ପଚାରିବା ପାଇଁ ଚାହିଁବି କି ନିଜ ଗ୍ରାମାଞ୍ଚଳର ନିଜ ଅଞ୍ଚଳର ଉନ୍ନତି ପାଇଁ ନିଜ ଅଞ୍ଚଳର ଭବିଷ୍ୟତ ଗଠନ ନିମନ୍ତେ କ'ଣ କ'ଣ ସବୁ ପଦକ୍ଷେପ ନେବେ ବୋଲି ଭାବିଛନ୍ତି?
0: ଯେ ମୁଁ ଆପଣଙ୍କୁ ଫାର୍ଷ୍ଟ କହି ଆସିଥିଲି ଯେ ଆମର ଫାର୍ଷ୍ଟ ସମସ୍ୟା ହେଉଛି ଲାଇଟ୍ ସମସ୍ୟା, ବାକି ହେଉଛି ଯେଉଁ ୱାଟର ସମସ୍ୟା, ପାଣିର ବ୍ୟବସ୍ଥା। ତ ଏବେ ରିସେଣ୍ଟଲି ଷ୍ଟାର୍ଟ ହେଇଛି ମେଗା ପ୍ରୋଜେକ୍ଟ,
1: ଆଚ୍ଛା,
0: ପ୍ରତ୍ୟେକ ଗାଁରେ ଷ୍ଟାର୍ଟ ହେଇଛି ଏବେ, ଖୋଳା ହେଇକି ପାଇପ୍ ମଧ୍ୟ ଷ୍ଟାର୍ଟିଂ ହେଇଗଲାଣି, ସେ ସମସ୍ୟାଟା ଦୂର ହେଇଗଲା। ବାକି ଲାଇଟ୍ ସମସ୍ୟା, ଲାଇଟ୍ ସମସ୍ୟା ପ୍ରାୟ ଗାଁରେ ଦେଖିବ ମାନେ ଲାଇଟ୍ର ସମସ୍ୟା ରହୁଛି। ନିହାତି ରୂପେ ମୁଁ ଚେଷ୍ଟା କରୁଛି ଯେ ମୋ ପିରିୟଡ୍ ସରିବା ପୂର୍ବରୁ ଯେମିତି ପ୍ରତ୍ୟେକ ଗାଁରେ ଲାଇଟ୍ର ସମସ୍ୟା ଦୂର ହେଇଯାଇଥିବ।
1: ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ଗୁଡ଼ିକୁ ସବୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ କିଛି କିଛି ପଦକ୍ଷେପ ନେଉଥିବେ। ସରକାର ବି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ମାନେ ଗ୍ରାମାଞ୍ଚଳର ଉନ୍ନତି ନିମନ୍ତେ କରିଆସୁଛନ୍ତି, ତ ସେଇ ସବୁର ଡେଭଲପମେଣ୍ଟ ପାଇଁ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
0: ଫାର୍ଷ୍ଟ ଥିଙ୍ଗ ହେଉଛି ଯଦି ସରକାର ଆମକୁ ପଠାଉଛନ୍ତି ଯେ ଆପଣଙ୍କ ଗ୍ରାମରେ ହେଉ ବା ପଞ୍ଚାୟତରେ ଡେଭଲପମେଣ୍ଟ କାମ ଗୁଡ଼ିକ ହେବ, ଫାର୍ଷ୍ଟ ଆମ ପାଖକୁ ଆସେ ତ ଆମେ ଦେଖିବୁ ମାନେ ସବୁ ଗାଁ ଭିତରୁ ନିଡି କେଉଁଟା ଆବଶ୍ୟକ, ମାନେ କେଉଁ ଗାଁରେ ବେସିକାଲି ଦରକାର ଯେ ଏଇ ଜିନିଷଟା ହେଲେ ଏଇ ଜିନିଷଟା ଡେଭଲପମେଣ୍ଟ ହେଇପାରିବ, କେଉଁ ଗାଁରେ ଏଇଟା ଆବଶ୍ୟକତା ଅଛି। ହଁ, ପ୍ରାୟୋରିଟି ବେସିସ୍ରେ ଆମେ ଦେଖୁ ଯେ କେଉଁ ଗାଁରେ ହେଲେ ଲୋକ ଉପକୃତ ହେଇପାରିବେ। ସପୋଜ୍ ଆମେ ଗୋଟେ କରିବାକୁ ଚାହୁଁଛୁ କଲ୍ୟାଣ ମଣ୍ଡପ, ତ କଲ୍ୟାଣ ମଣ୍ଡପଟା ଆମେ କ'ଣ ଗୋଟେ ଗାଁରେ କରିପାରିବା କି? କରିପାରିବାନି। ତ ବେସିକାଲି ଆମେ ଦେଖିବା ଯେ ଏଇ ଗାଁର ସମସ୍ୟା ରହୁଛି, ଏଇ ଗାଁରେ ପାଖରେ ରହିଲେ ବାକି ପାଖପାଖ ଗାଁର ସମସ୍ତେ ମର୍ଜ ହେଇକି ସେଠି ଆଟଲିଷ୍ଟ କ'ଣ ସମସ୍ତେ ଉପକୃତ ହେଇପାରିବେ। ତ ସେମିତି ଆମେ ଫାର୍ଷ୍ଟ ପ୍ରାୟୋରିଟି ଦେଉ, ଯେଉଁ ଗାଁରେ ବେସିକାଲି ନିଡି ଥାଏ ତ ସେଇ ଗାଁରେ ଆମେ ଫାର୍ଷ୍ଟ ପ୍ରାୟୋରିଟି ଦେଉ।
1: ଆଚ୍ଛା, ଆପଣ ଯେହେତୁ ପ୍ରଫେସନରେ ବି ଗୋଟେ ଟିଚର, ବିଏଡ୍ ବି କଣ୍ଟିନ୍ୟୁ କରୁଛନ୍ତି, ଏପଟେ ଯୁବ ସରପଞ୍ଚ ମଧ୍ୟ, ସେମିତି ଯଦି କେବେ ପରିସ୍ଥିତି ଆସିଲା ଯେ ଆପଣ ଆପଣଙ୍କର ଟିଚରସିପ୍ ଆଉ ସରପଞ୍ଚ ଏ ଦୁଇଟା ଭିତରୁ ଯାହାକୁ ଗୋଟେକୁ ଚୁଜ୍ କରିବା ପାଇଁ କାହାକୁ ବେଶୀ ପ୍ରାୟୋରିଟି ଦେବେ, କାହାକୁ ଚୁଜ୍ କରିବେ?
0: ଯାହା ହଉ, ଭଗବାନ ଯେ ବାପା ମାଙ୍କ ଆଶୀର୍ବାଦ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ଗ୍ରାମ ପଞ୍ଚାୟତ ଲୋକଙ୍କ ଆଶୀର୍ବାଦ, ଗାଁ ଲୋକଙ୍କ ଆଶୀର୍ବାଦରୁ ମୁଁ ଆଜି ଏ ଜାଗାରେ ଅଛି। ତ ଭବିଷ୍ୟତ ମୋ ଲାଇଫ୍ ଥିଲା ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା କରିବି, ସେ ପଦବୀ ଥାଉ ବା ନଥାଉ, ନିହାତି ରୂପେ। ହଁ, ଆଉ ଗୋଟେ ମୁଁ ଛୋଟ ଜିନିଷ ଛାଡ଼ି ଯାଇଛି ଯେ ମୁଁ ଯେତେବେଳେ ଟିଉସନ୍ କରେ ତ ସେଇ ସମୟରେ ମୁଁ ଗୋଟେ ଷ୍ଟାର୍ଟିଂ କରିଥିଲି ଫାଉଣ୍ଡେସନ୍, ତ ପର୍ ୱିକ୍

0: ସନ୍ଡେକୁ ସେତେବେଳେ ଛୁଟି ରୁହେ ଟ୍ୟୁସନ୍, ସେହି ସମୟରେ ମୁଁ କ'ଣ କରେ ମାନେ କିଛି ପିଲାଙ୍କୁ ଆମର ଏକଜୁଟ୍ କରିକି ଗଛ ଲଗାଏ। ଗଛ ଲଗାଏ, ବେସିକାଲି ପଇସା ତ ନଥାଏ, ଗଛ ଲଗାଉ ରାସ୍ତାକଡ଼ରେ ହଉ ବା ବିଭିନ୍ନ ସ୍କୁଲ ଅନୁଷ୍ଠାନ ହଉ। ମତେ ମୁଁ ଏବେ ଦେଖିଲି ସେ ସ୍କୁଲରେ ଗୋଟେ ଗଛଟା ଲାଗିଛି, ସେ ଗଛଟା ଏତେ ବଡ଼ ହେଇଛି, ଏତେ ଖୁସି ଲାଗୁଛି କି ମୁଁ ଏ ଗଛଟା ପୋତିଥିଲି ଆଜି ବଡ଼ ହେଇକି ଫୁଲ ଧରିଛି। ତ ବେସିକାଲି ମୁଁ ପଦବୀରେ ସେମିତି କିଛି ଇଏ ନାହିଁ, ଲୋକମାନଙ୍କୁ ସେମିତି ସହାୟତା କରିବି, ପଦବୀ ଥାଉ ବା ନଥାଉ ସେଇଭଳିଆ ଗୋଟେ ଅଛି ମୋଟିଭ ଯେ ନିହାତି ରୂପେ ଲୋକମାନଙ୍କ ସହାୟତାରେ ଆସିବି ଲାଇଫ ଥିଲା ପର୍ଯ୍ୟନ୍ତ, ସେ ଯିଏ ବି କହୁ ସହାୟତା ମାଗୁ ନିହାତି ରୂପେ କରିବି।
1: ବହୁତ ବହୁତ ଧନ୍ୟବାଦ ବିପିନ, ଆଜି ତୁମ ସାଙ୍ଗରେ କଥା ହେଇ ବହୁତ ଭଲ ଲାଗିଲା। କିନ୍ତୁ ଯିବା ପୂର୍ବରୁ ମୁଁ ପଚାରିବା ପାଇଁ ଚାହିଁବି କି ଆଜି ଯୁବବାଣୀ ପରିସରକୁ ଆସି, ଆକାଶବାଣୀ ପରିସରକୁ ଆସି କିପରି ଲାଗୁଛି?
0: ବହୁତ ବଢ଼ିଆ ଲାଗୁଛି ମ୍ୟାଡ଼ାମ, ମାନେ ଯେଉଁମାନେ ସମାଜ ପାଇଁ ବା ସମାଜର କଲ୍ୟାଣ ପାଇଁ କିଛି କାମ କରୁଛନ୍ତି ନିହାତି ରୂପେ ଆପଣ ତାଙ୍କୁ ସୁଯୋଗ ଦିଅନ୍ତୁ, କହିବାକୁ ମଧ୍ୟ ସୁଯୋଗ ଦିଅନ୍ତୁ, ସମସ୍ତେ ଶୁଣନ୍ତୁ ଯେ ସେମିତି ଗୋଟେ ଗୋଟେ ଜେନେରେସନ୍ ତିଆରି ହେଇଯାଉ ଯେ ଲୋକମାନଙ୍କୁ ପ୍ରୋତ୍ସାହନ ଦେଉ ଯେ ଆଜି ମୁଁ ଯେମିତି ଏ ଜାଗାରେ ଆସି ଉପସ୍ଥିତ, ମୋର ପଦବୀ ହଉ ମୁଁ ଆସି ଉପସ୍ଥିତ, ସେମିତି କିଛି କିଛି ଭଲ ଲୋକଙ୍କୁ ଡାକିକି ଏମିତି ତାଙ୍କ ଯେଉଁ ଷ୍ଟୋରିକାଲ ଏମିତି ରେକର୍ଡିଂ କରନ୍ତୁ। ତ ଆଉ ଥରେ ମୁଁ ଅଶେଷ ଧନ୍ୟବାଦ ଦେବି ଆକାଶବାଣୀ ପୁରୀକୁ ଯେ ଏଇଭଳି ଅନୁଷ୍ଠାନକୁ ମୋତେ ଡାକିଥିବାରୁ।
1: ବହୁତ ବହୁତ ଧନ୍ୟବାଦ ବିପିନ, ଆଜି ତୁମ ସାଙ୍ଗରେ ଦେଖା ହେଇ ତୁମ ବିଷୟରେ ଏତେ କିଛି କଥା ଜାଣି ବହୁତ ଭଲ ଲାଗିଲା। ଆଶା କରୁଛି ପୁନର୍ବାର ତୁମ ସହ ଭେଟ ହେବ, ସେଥିପର୍ଯ୍ୟନ୍ତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା। ନମସ୍କାର।
0: ନମସ୍କାର।

0: ଆଶିଷ, କଥାବାର୍ତ୍ତା ତ ଆଗକୁ ବଢ଼େଇବାକୁ ଅନେକ ଇଚ୍ଛା, ହେଲେ କ'ଣ ହବ, ସମୟର ଇସାରା, କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରିବାକୁ ପଡ଼ିବ।
1: ଆରେ ହଁ ଭାଗ୍ୟଶ୍ରୀ, ସମୟ ତ ହେଲାଣି, କିନ୍ତୁ ଶ୍ରୋତା ବନ୍ଧୁ, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ତେବେ ଆପଣଙ୍କର ମୂଲ୍ୟବାନ ମତାମତ ଦେବା ପାଇଁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
0: କେବଳ ସେତିକି ନୁହେଁ, ଆପଣ ଆପଣଙ୍କ ମତାମତଟି SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଦେଇପାରିବେ। ତେବେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ 9437037892।
1: ଏବଂ ଶ୍ରୋତା ବନ୍ଧୁ, ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣ ନିଜ ଫୋନ୍ରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
0: ତେବେ ଶ୍ରୋତା ବନ୍ଧୁ, ଯୁବ ସମାଜର ଉନ୍ନତି କାମନା କରି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଭାଗ୍ୟଶ୍ରୀ
1: ଆଉ ମୁଁ ଆଶିଷ,
0: ରହୁଛୁ।
1: ନମସ୍କାର। ଜୟ ଭାରତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% + 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: QR କୋଡ୍ ସ୍କାନ୍ କରନ୍ତୁ, 5000ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: UPI PIN entering କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
7: ଶୁଣୁଥିଲେ ବିଜ୍ଞାପନ ବିରତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ ଶୁଣିବେ 6:15ରେ। 6:20ରେ ଶୁଣିବେ ଓଡ଼ିଆ ଆଲବମ୍ର କେତୋଟି ଗୀତ। ଉଦୟ ଭାରତ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30ରେ।

ସନ୍ଧ୍ୟା 7ରେ ଶୁଣିବେ ଓଡ଼ିଆ କଥାଚିତ୍ରର କେତୋଟି ଗୀତ। ଜିଲ୍ଲା ହଲଚଲ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 7:25। 7:30 ଶୁଣିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ବିଷୟବସ୍ତୁ ରହିଛି ବର୍ଷା ଦିନେ ଖାଦ୍ୟ ନିରାପତ୍ତା ପାଇଁ ଉନ୍ନତ କିସମର ମାଛ ଚାଷ। 8:15 ଶୁଣିବେ ହିନ୍ଦୀ କଥାଚିତ୍ରର କେତୋଟି ଗୀତ।

9 ବଜେ 30 ମିନିଟ୍ରେ ରହିଛି ବିଜ୍ଞାନ ବର୍ତ୍ତିକା, ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା।

ଆସନ୍ତାକାଲି ସକାଳ 6:05 ଶୁଣିବେ ବନ୍ଦନା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:35। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ରହିଛି ପୁରାତନୀ ସଙ୍ଗୀତର କାର୍ଯ୍ୟକ୍ରମ।

17:40 ଶୁଣିବେ ପଲ୍ଲୀ ଗୀତର କାର୍ଯ୍ୟକ୍ରମ। ସକାଳ 8:30 ରହିଛି ଶ୍ରୀକ୍ଷେତ୍ର ମାଧୁରୀ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ 8:45। ସକାଳ 9:30 ଶୁଣିବେ ହେଲୋ ଆକାଶବାଣୀ ପୁରୀ। ସକାଳ 10:00 ଶୁଣିବେ ଶ୍ରୀକ୍ଷେତ୍ର ସୁରଭୀ।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ବର୍ଷାର ସର୍ବାଧିକ ପରିମାଣ କାକଟପୁର, ଦଶପଲା, ଭାପୁର, ଗଞ୍ଜାମ, ବାଲିପାଟଣା ଇତ୍ୟାଦି ଅଞ୍ଚଳରେ ରେକର୍ଡ କରାଯାଇଛି। ପାରଳା ଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା 35.4°C ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଏ ନାହିଁ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ପାଇଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ନୟାଗଡ଼, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତା ସହିତ ଘଡ଼ଘଡ଼ି ଲାଗି ରହିପାରେ। ଏଇଠି ଶେଷ କଲୁ ପାଣିପାଗ ସୂଚନା। ଆରମ୍ଭ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ବାଦଲ କୁମାର, ସ୍ୱର ସଂଯୋଜନା କରିଛନ୍ତି ପ୍ରେମାନନ୍ଦ।

ଶୁଣୁଥିଲି ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ, ଏଇଠି ରଖୁଛୁ। ଆରମ୍ଭ କରୁଛୁ ଦେଶାତ୍ମ ବୋଧକ ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଏବଂ ମିତାଲି ଚିନେରା। ଗୀତ ରଚନା କରିଛନ୍ତି ବାଞ୍ଛାନିଧି ଦାସ।

ଶୁଣିଥିଲେ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ମହମ୍ମଦ ସାଜିଦ, ଗୀତ ରଚନା କରିଛନ୍ତି ରଜନୀ ଶତପଥୀ।

0: ପରିପୃଥ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକ ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: QR କୋଡ୍ ସ୍କାନ୍ କରନ୍ତୁ, 5000ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: UPI PIN entering କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ପରେ ପରେ କଣ୍ଠଦାନ କରିଛନ୍ତି କୁମାର ବାପି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ଏଇଠି ରଖୁଛୁ। ପରେ ପରେ ଶୁଣିବେ ଉଦୟ ଭାରତ ଏବଂ ଆଞ୍ଚଳିକ ସମ୍ବାଦ, ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ବୃହତ ଉଦ୍ୟୋଗ ପାଇଁ ଯୁବବର୍ଗଙ୍କୁ ଆର୍ଥିକ ସହାୟତା ଦିଆଯାଉଛି, ଯାହାଫଳରେ ଅନେକ ଯୁବ ଉଦ୍ୟୋଗୀ ବାହାରୁଛନ୍ତି। ଆତ୍ମନିର୍ଭର ଭାରତକୁ ବଳ ଦେବା ସ୍ୱରୂପ ଯୁବକ ଯୁବତୀମାନେ ଦେଶର ବିକାଶରେ ଭାଗିଦାରୀ ହେଉଛନ୍ତି। ଚାକିରି କରିବା ଅପେକ୍ଷା ଚାକିରି ଦେବାର ମାନସିକତା ରଖୁଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ନିଜର ସକ୍ରିୟ ଯୋଗଦାନ ରଖୁଛନ୍ତି। ଯାହା ସବୁ ଯୁବକୈନ୍ଦ୍ରିକ ଯୋଜନା ରହିଛି ସେଥିରୁ ଲାଭ ଉଠାଉଛନ୍ତି। ତେବେ ବ୍ୟାବସାୟିକ କ୍ଷେତ୍ରରେ ଯୁବବର୍ଗ କିପରି ସଫଳତା ଅର୍ଜନ କରୁଛନ୍ତି, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ବାହାର କରୁଛନ୍ତି, ଆତ୍ମନିର୍ଭର ଭାରତକୁ କିପରି ବଳ ଦେଉଛନ୍ତି, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜି ରହିଛି ଆଲୋଚନା। ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ।
1: ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର। ପ୍ରଥମେ ଆମକୁ ଜାଣିବାକୁ ଦରକାର ଆତ୍ମନିର୍ଭର ଭାରତ କନସେପ୍ଟ କେମିତି ଆସିଲା। ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2020ରେ ଏଇ କନସେପ୍ଟ ଏଇ ଦୃଷ୍ଟିକୋଣ ସମସ୍ତଙ୍କ ଆଗରେ ପ୍ରଥମ ଥର ପାଇଁ ସେ ରଖିଥିଲେ। ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ପିଲର ଇକୋନୋମି, ଇନଫ୍ରାଷ୍ଟ୍ରକ୍ଚର, ସିଷ୍ଟମ, ଡେମୋଗ୍ରାଫି ଆଉ ଡିମାଣ୍ଡ, ଏଇ ପାଞ୍ଚଟା ସ୍ତମ୍ଭ ଉପରେ ଆମର ଆତ୍ମନିର୍ଭର ଭାରତ ଡିପେଣ୍ଡେଣ୍ଟ। ଏବଂ ଏ ଆତ୍ମନିର୍ଭର ଭାରତର ମୂଳ ଲକ୍ଷ୍ୟ ଥିଲା ଆମଦାନୀ ଉପରେ ନିର୍ଭରତା କମାଇବା, ଦ୍ୱିତୀୟ ଥିଲା ସ୍ଥାନୀୟ ଉତ୍ପାଦନକୁ ବଢାଇବା, ତୃତୀୟ ଥିଲା ମେକ୍ ଇନ୍ ଇଣ୍ଡିଆ ୟାକୁ ଶକ୍ତିଶାଳୀ କରିବା, ଏବଂ ଚତୁର୍ଥ ଥିଲା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତକୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା। ଆମ ଭାରତବର୍ଷରେ ଷ୍ଟାର୍ଟଅପ୍ କାହିଁକି ଦରକାର, କାହିଁକି ଏଇଟା ଅତ୍ୟନ୍ତ ଜରୁରୀ? ଷ୍ଟାର୍ଟଅପ୍ର ବେସିକାଲି ଇନୋଭେସନ ବା ନବସୃଜନ ଆମେ ଯାହାକୁ କହୁ, ସେଇଥିପାଇଁ ଷ୍ଟାର୍ଟଅପ୍ ଭାରତବର୍ଷରେ ଅତ୍ୟନ୍ତ ଜରୁରୀ। ଷ୍ଟାର୍ଟଅପ୍ ମାଧ୍ୟମରେ ଆମେ ପାରମ୍ପରିକ ସମସ୍ୟାକୁ ଭାରତୀୟ ସମସ୍ୟାର ଭାରତୀୟ ସମାଧାନ ଆମେ ଖୋଜି ବାହାର କରିବା, ଆଉ ପ୍ରଯୁକ୍ତି ଆଧାରିତ ଆମେ ବ୍ୟବସାୟ ମଡେଲ ତିଆରି କରିପାରିବା, ଆଉ ବିଶ୍ୱମାନର ସ୍ଥାନୀୟ ଉତ୍ପାଦନ ମୂଲ୍ୟରେ ଆମେ ବିଶ୍ୱ ବଜାରରେ ନିଜର ପ୍ରଡକ୍ଟକୁ ଆମେ ବିକି ପାରିବା। ଷ୍ଟାର୍ଟଅପ୍ର ଏହା ହେଲା ମୂଳ ଉଦ୍ଦେଶ୍ୟ। ଏବେ ଯଦି ଆମେ ଅର୍ଥନୈତିକ ଅବଦାନକୁ ଦେଖିବା ତାହେଲେ ଭାରତର GDPରେ 4-5% ଯୋଗଦାନ ଅଛି, ଏବଂ ବିଦେଶୀ ବିନିଯୋଗକୁ ଆକର୍ଷଣ କରିବା ଆମ ଦେଶରେ ଆଗରୁ ଆମେ କହୁଥିଲେ କି ଦେଶରୁ ବ୍ରେନ୍ ଡ୍ରେନ୍ ହଉଛି, ମାନେ ଅତ୍ୟନ୍ତ ଟ୍ୟାଲେଣ୍ଟ ଆମର ଯୋଉ ଛାତ୍ରଛାତ୍ରୀ ମାନେ ଅଛନ୍ତି ସେମାନେ ପାଠଶାଠ ପଢିବା ପରେ କମ୍ପ୍ଲିଟ୍ କରିବା ପରେ ସେମାନେ ବିଦେଶକୁ ଚାଲି ଯାଉଛନ୍ତି। କିନ୍ତୁ ଷ୍ଟାର୍ଟଅପ୍ ମାଧ୍ୟମରେ ଏବେ ଆମେ ବ୍ରେନ୍ ଡ୍ରେନ୍ କୁ ରୋକିକି ବ୍ରେନ୍ ଗେନ୍, ମାନେ ଯୋଉମାନେ ବାହାରକୁ ଚାଲି ଯାଉଥିଲେ ସେମାନଙ୍କୁ ଆମେ ପୁଣି ଥରେ ଭାରତବର୍ଷକୁ ଫେରେଇ ଆଣିପାରିବା ଏବଂ ସେମାନଙ୍କୁ ଉତ୍ସାହ ଦେଇପାରିବା। ତ ସେଇଥିପାଇଁ ଭାରତବର୍ଷରେ ଷ୍ଟାର୍ଟଅପ୍ ଅତ୍ୟନ୍ତ ଜରୁରୀ। ଯଦି ଆମେ ଉଦାହରଣ ଦେଖିବା ତାହେଲେ ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଏବେ ବହୁତ ଭଲ ଭାବରେ ସାଇନ୍ କରିଛି। ଏବେ ଯଦି ଆମେ ଦେଖିବା ଗୋଟେ ପରିସଂଖ୍ୟାନ, ଭାରତବର୍ଷରେ ବର୍ତ୍ତମାନ ପ୍ରାୟ 1,00,000 ଉପରେ ରେଜିଷ୍ଟର୍ଡ ଷ୍ଟାର୍ଟଅପ୍ କମ୍ପାନୀଜ୍ ଅଛନ୍ତି, ଏବଂ ତା ଭିତରେ 100 ଉପରେ ଷ୍ଟାର୍ଟଅପ୍ ଏମିତି ଅଛନ୍ତି ଯୋଉମାନେ ୟୁନିକର୍ନସ୍, ମାନେ ଯୋଉମାନଙ୍କର ବାର୍ଷିକ ମୂଲ୍ୟ $1 billion ବି ଉପରେ, ମାନେ $100 crore ସେମାନଙ୍କ ଏଣ୍ଟାୟାର ମୂଲ୍ୟ ଟୋଟାଲ ଭାଲ୍ୟୁ, ସେମିତି 100 ଟିକେ ଉପରେ ନମ୍ବର୍ସ ଅଛି ୟୁନିକର୍ନସ୍ର। ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ, ଯେମିତି ଇ କମର୍ସ ଅଛି, ଫିନ୍ଟେକ୍ ସେକ୍ଟର ଅଛି, ଏକ୍ଟେକ୍ ସେକ୍ଟର ଅଛି, ହେଲ୍ଥ ଟେକ୍, କୋଉ ଜାଗା ନାହିଁ ଯୋଉଥିରେ ଭାରତବର୍ଷର ଷ୍ଟାର୍ଟଅପ୍ ଆମେ ଗଢିନେ। ଯଦି ଆମେ କିଛି ଏକ୍ସାମ୍ପଲ୍ସ ଦେଖିବା ତାହେଲେ ଗୋଟେ ଗୋଟେ କରିକି ଆମେ 2-4 କରି ଏକ୍ସାମ୍ପଲ୍ ଦେଖିପାରିବା, ଯେମିତି ଫିନ୍ଟେକ୍ରେ, ଫିନ୍ଟେକ୍ ମାନେ ଆମେ ଆଜିକାଲି ତ ସମସ୍ତେ UPI ବ୍ୟବହାର କରୁଛେ ଆମେ ସମସ୍ତେ, ତ UPI ବିଶ୍ୱର ସର୍ବୋତ୍ତମ ପେମେଣ୍ଟ ସିଷ୍ଟମ ଯୋଉଥିରେ ମାସିକ 12 billion ମାନେ 1200 crore ଟ୍ରାନ୍ଜାକ୍ସନ୍ ହଉଛି, ୟାର ବାର୍ଷିକ ମୂଲ୍ୟ ହଉଛି $200 trillion, ମାନେ ଆମେ ଚିନ୍ତା ବି କରିପାରିବାନି ୟାର ଭାଲ୍ୟୁ କେତେ। ଏଟେକ୍ ସେକ୍ଟର୍ସ କୁ ଦେଖିବା ତାହେଲେ ଏଟେକ୍ ସେକ୍ଟର୍ସ ବେସିକାଲି ଆମ ଭାରତବର୍ଷରେ କାହିଁକି ଦରକାର, ଆମ ଭାରତବର୍ଷରେ 250 million ଛାତ୍ରଛାତ୍ରୀ ଅଛନ୍ତି, ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ, ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ୍ ଅଛି, ଯୋଉମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ୍ ଶିକ୍ଷା ବି ପହଞ୍ଚୁ ନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10-15 years ବହୁତ ବଡ ବଡ ଏଟେକ୍ ସେକ୍ଟର୍ସ, ଏଟେକ୍ କମ୍ପାନୀଜ୍ ଗଢି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଗୁଡା ଏବେ ବହୁତ ପପୁଲାର, ୟା ଛଡା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ, ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନ୍ରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ୍ ଡେଲିଭରି

ଅନଲାଇନ୍ କରିପାରୁ। ତା ଛଡା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯେଉଁମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ ଏତେ ଖର୍ଚ୍ଚ କରିକି ସହରକୁ ଆସିକି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତିରେ ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସୁଛନ୍ତି ଏବଂ କୃଷକମାନଙ୍କ ପାଇଁ ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି ଗୋଟେ ଉଦାହରଣ ମୁଁ ଦଉଛି, ନିଞ୍ଜା କାର୍ଡ ଗୋଟେ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ, କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ। ଆଉ କିଛି ଷ୍ଟାର୍ଟଅପ୍ ଅଛି ଯେମିତି ଆଗ୍ରୋ ଷ୍ଟାର୍ଟ, ତାପରେ ଡି ହାର୍ଟ, ଏଇ ସବୁ ଷ୍ଟାର୍ଟଅପ୍ ଗୁଡା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟକୁ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିବା ପାଇଁ ସହାୟତା କରୁଛନ୍ତି ୱିଦାଉଟ୍ ଦ ହେଲ୍ପ ଅଫ୍ ଏନି ମିଡିଲମ୍ୟାନ୍। ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିପାରିବେ, ଆଗରୁ ସେମାନଙ୍କୁ ମିଡିଲମ୍ୟାନ୍ ମାଧ୍ୟମରେ ସୁପର ମାର୍କେଟରେ ବିକ୍ରୟ କରିବାକୁ ପଡୁଥିଲା, ଯୋଉଥିପାଇଁ ସେମାନଙ୍କୁ ବହୁତ କମ୍ ଲାଭ ମିଳୁଥିଲା, ଜଷ୍ଟ 10-20%। ଏବେ କାହିଁକିନା ସେମାନେ ଡିରେକ୍ଟଲି ସୁପର ମାର୍କେଟକୁ ସେମାନଙ୍କ କୃଷିଜାତ ପଣ୍ୟ ବିକ୍ରୟ କରିପାରୁଛନ୍ତି, ସେମାନଙ୍କର ଲାଭର ହାର 30-40% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏ ଛଡା ବି ଡି ହାର୍ଟ ବୋଲି ଆଉ ଗୋଟେ ଆପ୍ ଅଛି ଯୋଉଟା ମହିଳାମାନଙ୍କୁ ଆହୁରି ବେଶୀ ସଶକ୍ତ କରିଛି। କୃଷିଜାତ ଛଡା ବି ଏବେ ଇ କମର୍ସ ସେକ୍ଟରରେ ଭାରତ ବର୍ଷରେ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ପ୍ରଫିଟେବଲ ହେଇଛନ୍ତି। ତାହେଲେ ଆମେ ଦେଖିଲେ କି କେମିତି ଭାରତ ବର୍ଷରେ ବିଭିନ୍ନ ଷ୍ଟାର୍ଟଅପ୍ କମ୍ପାନୀଜ୍ ମାନେ ଭାରତ ବର୍ଷର ଇକୋନୋମିକୁ ଅର୍ଥନୀତିକୁ ସଶକ୍ତ କରିବା ପାଇଁ କେମିତି ଭାବରେ ନିଜ ନିଜ କ୍ଷେତ୍ରରେ ସହାୟତା କରୁଛନ୍ତି। ଆମ ଭାରତ ବର୍ଷର ଭବିଷ୍ୟତ ଏଇ ସବୁ ଷ୍ଟାର୍ଟଅପ୍ ଉପରେ ନିର୍ଭର କରୁଛୁ ଏବଂ ଆମେ ଆଶା ରଖୁଛୁ କି ଭବିଷ୍ୟତରେ ଯେତେ ଆମର ଟେକ୍ନୋଲୋଜି ଅନଲାଇନ୍ ଇନୋଭେସନ ହବ, ସ୍ମାର୍ଟଫୋନ୍ ସମସ୍ତଙ୍କ ପାଖରେ ପହଞ୍ଚିବ, ଏ ଷ୍ଟାର୍ଟଅପ୍ ଗୁଡା ଆମକୁ ଆହୁରି ସଶକ୍ତ କରିବ, ଆମର ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଜ୍ କୁ ଆହୁରି ବଢ଼େଇବ, ଭାରତ ବର୍ଷର ଇକୋନୋମିକୁ ବିଶ୍ୱର ସର୍ବଶ୍ରେଷ୍ଠ ଇକୋନୋମିରେ ପରିଣତ କରିବ।

ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: प्रधानमंत्री जी ने अपील भी किया है कि उनका जो सजा है उसको सख्ती से सख्ती सजा कैसे दिया जाए उसमें सारा टॉप क्लास के वकील लोग भी साथ दें ताकि जो पेपर लीक जैसे पाप काम किया है उन लोगों को घोर सख्त सजा मिले और आगे पेपर लीक नहीं होने के लिए सख्ती से जो कदम उठाया गया।

0: ବିଧାୟକ ପ୍ରକାଶ ସେଠି, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନି ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 22 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ବାହିତ ରୋଗ, ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର, ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ

ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ DNA ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ, ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 mL ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ଅଧିକ ଡୋଜ୍ ବଣ୍ଟନ କରାଯାଇ ସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।

ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଥମେ ଦୈତ୍ୟ କଣ୍ଠରେ କଣ୍ଠଦାନ କରିଛନ୍ତି ଅରବିନ୍ଦ ଆଚାର୍ଯ୍ୟ ଏବଂ ଶ୍ରେୟା ମିଶ୍ର କଥାଚିତ୍ର ରହିଛି ମାଇ ଫର୍ଷ୍ଟ ଲଭ୍।

0: କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
1: ଛାତ୍ରୋ କେ ସାଥ ଖଡେ ହୈଁ ହମ ଲୋଗ ୟୁବାଓ କେ ସାଥ ଖଡେ ହୈଁ ଐସେ ମେଁ ଔର କୈସେ ହମ ଲୋଗ ମଜବୁତି ସେ ଖଡେ ହୋ ସକେ ୟେ ସୁଝାଓ ଆପ ଦିଜିଏ ଅପନାଏଙ୍ଗେ ଆପକେ ହର ସୁଝାଓ ଜୋ ଆପ ତଥ୍ୟୋ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେଁ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋ କେ ସାଥ ଚର୍ଚ୍ଚା ହୋଗି।
0: ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶୱାନ କହିଛନ୍ତି, ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ। କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପାଶୱାନ ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19 ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତ ମାସରେ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13-30 ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନ ବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛି।

0: କରିଛନ୍ତି। ଇରାନ୍ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ, କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲି ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
2: ଯଦି ଇନ୍କେ ଯେନ୍ ପଢ଼ି ହେଲା ରିଟାୟାର୍ଡ଼ ଟିଚର୍ ମାନେ ଯେନ୍ ପଢ଼ଉଛନ୍, ସେ ଟିଚର୍ ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅମାନଙ୍କର ଯେନ୍ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
1: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
3: ମୁଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏହି ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରିଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏଇ ଭାବନା ଥିଲା।
1: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
4: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଫ୍ରି ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମ୍ଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ୍ମାନ୍କେ ଯେନ୍ଟା ପଢ଼ା ହଉଛେ ତାର୍ଠାନୁ ଇଠାନେ ଡାଉଟ୍ କ୍ଲିୟର୍ ହେଇପାରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କମାନେ ଯେନ୍ଟା ଦଉଛନ୍ ଘରେ ବି ଭଲ ହିସାବରେ ପଢ଼ିପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ। ତ ଏକଲା ପଢ଼ବା କିନ୍ତୁ ଇନୁ କାଣା ହେବା, ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞାମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯେ ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
1: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚମାଧ୍ୟମିକ ବିଦ୍ୟାଳୟ

0: ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆରମ୍ଭ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନାରେ ଅଛନ୍ତି ସୋନାଲି ପଡ଼ିଆରେ ଏବଂ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ବୁଝିଲୁ ମା?
1: ହଁ ଜଗନ୍ନା।
0: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
1: ମାନେ ଆଲୋଚନାର ପର୍ଯ୍ୟାୟ। ତେବେ ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବର୍ଷା ଦିନେ ଖାଦ୍ୟ ନିରାପତ୍ତା ପାଇଁ ଉନ୍ନତ କିସମର ମାଛ ଚାଷ। ତେବେ ଆମେ ତ ଏଇଠି କିଛି ସମୟ ପୂର୍ବରୁ କହିଲେ ଯେ ବର୍ଷା ଦିନେ ଆମର ଗୃହପାଳିତ ପଶୁମାନଙ୍କର ଯତ୍ନ ନେବା ନିହାତି ଆବଶ୍ୟକ। ସେମିତି ବର୍ଷା ଦିନେ ଆମେ ଯେତେବେଳେ ମାଛ ଚାଷ କରୁଛେ କିଭଳି ଭାବରେ ଉନ୍ନତ କିସମ ସବୁ ରହିଛି ସେ ବିଷୟରେ ମଧ୍ୟ ନିହାତି ଭାବରେ ଜାଣି ରଖିବା ଦରକାର।
0: ନିଶ୍ଚିତ ଭାବରେ।
1: ହଁ, ତେବେ ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟ ବୁଝେଇକି କହିବେ, ମୁଁ ତାଙ୍କ ସହିତ ଆଲୋଚନା କରୁଛି। ତେବେ ଟିକେ ଶୁଣ ଏବଂ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା
1: ହଉ। ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବର୍ଷା ଦିନେ ଖାଦ୍ୟ ନିରାପତ୍ତା ପାଇଁ ଉନ୍ନତ କିସମର ମାଛ ଚାଷ। ତେବେ ଏ ସମ୍ପର୍କରେ ଆଜି ଆମେ ଅଧିକ ଆଲୋଚନା କରିବା। ଆଉ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ଅମ୍ବିକା ପ୍ରସାଦ ନାୟକ, ମତ୍ସ୍ୟବିଜ୍ଞାନୀ, କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀ ଗୋପାଳ ପୁରୀ। ତେବେ ଚାଲନ୍ତୁ ସାର୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ସାର୍ ନମସ୍କାର।
2: ନମସ୍କାର।
1: ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ସାର୍, ଆଜି ଆମର ଯାହା ଆଲୋଚନାର ବିଷୟବସ୍ତୁଟି ରହିଛି ଯେ ବର୍ଷା ଦିନେ ଖାଦ୍ୟ ନିରାପତ୍ତା ପାଇଁ ଉନ୍ନତ କିସମର ମାଛ ଚାଷ। ତେବେ ମୋର ଏଇଠି ପ୍ରଶ୍ନ ରହିବ ଯେ ଖାଦ୍ୟ ନିରାପତ୍ତା ପାଇଁ ମାଛର କ'ଣ ସବୁ ଭୂମିକା ରହିଛି ସେ ବିଷୟରେ କହିଲେ ଆମର ଚାଷୀ ଭାଇ ଭଉଣୀମାନେ ଟିକେ ଭଲ ଭାବରେ ବୁଝିପାରିବେ।
2: ଦେଖନ୍ତୁ, ଆମେ ଯଦି ଓଡ଼ିଶାବାସୀଙ୍କୁ ଦେଖିବା, ଆମର ପ୍ରିୟ ଖାଦ୍ୟ ହେଉଛି ଭାତ ଆଉ ମାଛ। ଯେମିତି ଆମର ଅନ୍ୟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ହେଲା, ଆସାମ ହେଲା, ସେମାନେ ବି ପ୍ରାୟତଃ ତାଙ୍କର ମୁଖ୍ୟ ଖାଦ୍ୟ ହେଉଛି ଭାତ ଆଉ ମାଛ। ତ ମାଛକୁ କାହିଁକି ଲୋକ ଏତେ ପସନ୍ଦ କରିଥାନ୍ତି, କାହିଁକି ନା ମାଛଟା ଗୋଟେ ତାର ଯେଉଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ, ଆମେ ଜାଣିଛେ ପ୍ରାଣୀଜ ପୁଷ୍ଟିସାର ପାଇଁ ମାଛ ହେଉଛି ଗୋଟେ ଉନ୍ନତମାନର ଖାଦ୍ୟ ବା ସହଜରେ ହଜମଶୀଳ ହେଉଥିବା, ମାନେ ଯେଉଁ ମାଛର ପୁଷ୍ଟିସାର। ସେଥିପାଇଁ ଆମର ଯେଉଁ ମଟନ ଛେଳି ମାଂସ କୁହନ୍ତୁ କି କୁକୁଡ଼ା ମାଂସ କୁହନ୍ତୁ, ସେଇଥିରେ କୋଲାଜେନ୍ ନାମକ ଏକ ଜିନିଷ ଥାଏ, ତନ୍ତୁ ଗୁଡ଼ିକୁ ବାନ୍ଧିକି ରଖିଥାଏ, ତେଣୁକରି ଏଇଟା ସହଜରେ ହଜମଶୀଳ ହେଇପାରେନି। କିନ୍ତୁ ମାଛର ଯେଉଁ ପ୍ରୋଟିନ୍ ବା ତାର ଯେଉଁ ମାଂସରେ ଯେଉଁ ପୁଷ୍ଟିସାର ରହିଛି ସେଇଟା ସହଜରେ ହଜମଶୀଳ ହୋଇଥାଏ। ତେଣୁ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ବା ରୋଗୀମାନେ ବି ମାଛ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ କରିଥାନ୍ତି। ଏବଂ ସମସ୍ତେ ଜାଣି ରଖିବା ଉଚିତ, ଏଇଟା ଏଇ ଯେଉଁ ମାଛର ଯେଉଁ ତନ୍ତୁ ରହିଛି ବା ତାର ମାଂସପେଶୀ ରହିଛି ଏଇଟା ସହଜରେ ହଜମଶୀଳ ହୋଇକରି ଆମର ଯେଉଁ ରୋଗୀମାନେ ମଧ୍ୟ ତୁରନ୍ତ ତାଙ୍କର ଯେଉଁ ଆରୋଗ୍ୟ ଲାଭ କରିବା ପାଇଁ, ତାଙ୍କର ପୂର୍ବାବସ୍ଥା ଫେରି ପାଇବା ପାଇଁ ଡାକ୍ତରମାନେ ମଧ୍ୟ ଏଇ ମାଛ ଗୁଡ଼ିକୁ ଖାଇବାକୁ କହିଥାନ୍ତି। ସାଧାରଣତଃ ଆମେ ଦେଖିଥିବା ଡାକ୍ତରମାନଙ୍କୁ କହିଲେ ପ୍ରାୟତଃ ଡାକ୍ତରମାନେ ପରାମର୍ଶ କରିଥାନ୍ତି ଆମର ଛୋଟ ଜାତୀୟ ମାଛ ଯେଉଁଗୁଡ଼ାକ ଯେମିତିକି ମହୁରାଳି ହେଲା, ଚୁନା ମାଛ ବୋଲି ଆମେ ଯାହାକୁ କହୁଛେ, ତାକୁ ଖାଇବା ପାଇଁ ପ୍ରାୟତଃ ପରାମର୍ଶ ଦେଇଥାନ୍ତି। ଅନେକ ଆମର ସ୍ତନ୍ୟଦାତ୍ରୀ ମା ମାନେ ହେଲା କି ଗର୍ଭବତୀ ମହିଳା ହେଲା, ଏମାନେ ଯଦି ନିୟମିତ ଭାବରେ ସେମାନେ ଯେଉଁ ଚୁନା ମାଛକୁ ଖାଇଥାନ୍ତି ତାହେଲେ ତାଙ୍କ ଶରୀରରେ ଯେଉଁ ପୋଷକ ତତ୍ତ୍ୱ ଯେମିତିକି କ୍ୟାଲସିୟମ ହେଲା, ଫସ୍ଫରସ୍ ହେଲା, ଅନ୍ୟାନ୍ୟ ପୁଷ୍ଟିସାର ଏଗୁଡ଼ିକ ଆପଣଙ୍କ ସ୍ତନ୍ୟଦାତ୍ରୀ ମା ମାନଙ୍କ ପାଖକୁ ଯାଇଥାଏ ଏବଂ ସ୍ଥଳ ବିଶେଷରେ ସେଇ ଯେଉଁ ଗୁଣସାର ଗୁଡ଼ିକ ଆପଣଙ୍କ ଶିଶୁକୁ ଉପଲବ୍ଧ ହୋଇଥାଏ। ଏବଂ ଆହୁରି ମଧ୍ୟ ଦେଖାଯାଇଛି ଯେଉଁମାନେ ଅଧିକ ମାଛ ଖାଇଥାନ୍ତି ସେମାନଙ୍କର ଧୀ ଶକ୍ତି ବା ବୁଦ୍ଧି ପ୍ରଖର ହୋଇଥାଏ ଯେଉଁ ଛୋଟ ଛୁଆମାନଙ୍କର, ଏବଂ ସେମାନେ ବିଦ୍ୟାଳୟରେ ଭଲ ପାଠ ମଧ୍ୟ ପଢ଼ିଥାନ୍ତି। ତେଣୁ ମାଛକୁ ନିୟମିତ ଖାଇବା ଦ୍ୱାରା ଆମର ଶରୀରରେ ବିଭିନ୍ନ ପ୍ରକାର ଯେଉଁ ତ୍ରୁଟି ରହୁଛି, ଯେମିତିକି ଆମର ରକ୍ତ କ୍ଷୟ ହୋଇକରି ଯେଉଁ ରକ୍ତହୀନତା ଦେଖାଯାଏ, ମାଛ ଖାଇବା ଦ୍ୱାରା ଆମର ପ୍ରାୟତଃ ଦେଖିବା ଯଦି ଆମର ଯେଉଁ ସିଧାସଳଖ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିକି ବଢ଼ୁଥିବା ମାଛ ଯେମିତିକି ଦେଶୀ ମାଗୁର ହେଲା, ସିଙ୍ଗି ହେଲା, କଉ ହେଲା, ଏଇ ଜାତୀୟ ଯେଉଁଗୁଡ଼ା ଦେଶୀ ମାଛ ପ୍ରାୟତଃ ବର୍ତ୍ତମାନ ଧୀରେ ଧୀରେ ତାର ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି, ତ ତାକୁ ଯଦି ଆମେ ଚାଷ କରିବା ତା ପାଇଁ ମଧ୍ୟ ଚାଷ ପ୍ରଣାଳୀ ନୂତନ ଭାବରେ ମଧ୍ୟ ବିକଶିତ କରାଯାଇଛି, ଯେମିତିକି ଆମର ବାୟୋଫ୍ଲକ୍ ବା ଜୈବପୁଞ୍ଜ ମାଧ୍ୟମରେ ଏଇ ଛୋଟ ମାଛ ଗୁଡ଼ିକୁ ମଧ୍ୟ ଆମେ ଚାଷ କରିପାରିବା ଏବଂ ବାରିପଟରେ ଗୋଟେ ଯେମିତି କିଚେନ୍

0: ଗାର୍ଡେନ୍ ଥାଏ, ସେମିତି କିଚେନ୍ ପଣ୍ଡ ହିସାବରେ ତାକୁ ବା ଘରର ବାରିପଟେ ବ୍ୟାକ୍ୟାର୍ଡ ବୋଲି ଯେଉଁଟା କହୁଛେ, ଘର ଅଗଣାରେ କୁଣ୍ଡ ତିଆରି କରି ମଧ୍ୟ ଏଇ ଛୋଟ ଛୋଟ ମାଛ ଗୁଡ଼ିକୁ ଆମେ ତାର ଜାଆଁଳ ଛାଡ଼ିକି ବଡ଼ କରିପାରିବା, ଏବଂ ଯେତେବେଳେ ବି ଆବଶ୍ୟକ ହେବ ଆମେ ସେଥିରୁ ମାଛକୁ ନେଇକିରି ପରିବାରର ଯେଉଁ ଖାଦ୍ୟ ନିରାପତ୍ତା ରହୁଛି, ପୁଷ୍ଟିହୀନତା ରହୁଛି, ତାକୁ ମେଣ୍ଟେଇବା ପାଇଁ ଆମର ଏଇ ଯଦି ମାଛକୁ ଆମେ ନିୟମିତ ଭାବରେ ଖାଇବା, ତାହେଲେ ନିଶ୍ଚିତ ଭାବରେ ପରିବାରର ଯେତିକି ବି ସଦସ୍ୟ ରହୁଛନ୍ତି ସମସ୍ତଙ୍କର ପୁଷ୍ଟି ସାଧନ ହେଇପାରିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ସେଥିପାଇଁ ଆମର ଗୋଟିଏ ସ୍ଲୋଗାନ ମଝିରେ ଦିଆ ହେଇଥିଲା ଯେ ମାଛ ହେଉଛି ଗୋଟିଏ ସୁପର ଫୁଡ୍, ବା ଅତ୍ୟନ୍ତ ଦାମରେ ବିକ୍ରି ହେବା କଥା ମାଛ, କାହିଁକିନା ତାର ଯେଉଁ ସୁପର ଫୁଡ୍ ଗୁଣ ଅଛି। ମୁଁ କହିବି ଆମର ପ୍ରାୟତଃ ଏଇ ଯେଉଁ ମାଛମାନଙ୍କୁ ଆମେ ଖାଦ୍ୟ ମାଧ୍ୟମରେ ବିଭିନ୍ନ ପ୍ରକାରର ଯଦି ଆଣ୍ଟି ଅକ୍ସିଡାଣ୍ଟ ବୋଲି ଯେଉଁଟା କହିଥାଉ, ଯେଉଁଟାକି ମଣିଷକୁ ବହୁତ ଦିନ ଧରିକିରି ଯୌବନ ଦୀପ୍ତ କରିକି ରଖିଥାଏ ବା ଯୁବାବସ୍ଥା କରିକି ରଖିଥାଏ, ସେଇଭଳିଆ ଜିନିଷ ମଧ୍ୟ ମାଛ ଦେହରେ ମିଳିଥାଏ। ଯେମିତିକି ଆମର ଯଦି ମାଛକୁ ଆମେ ତା ଖାଦ୍ୟରେ ସ୍ପାଇରୁଲିନା ନାମକ ଏକ ଶୈବାଳକୁ ଚାଷ କରିକିରି ତାର ପାଉଡରକୁ ମିଶେଇକି ଦେବା, ତାହେଲେ ମାଛ ଶରୀରର ମଧ୍ୟ ସେହି ଅନୁପାତରେ ତାର ଯେଉଁ ଆଣ୍ଟି ଅକ୍ସିଡାଣ୍ଟ ରହୁଛି, ଯେଉଁଟାକୁ ଆପଣଙ୍କର ବହୁତ ଦିନ ପର୍ଯ୍ୟନ୍ତ ଯୁବାବସ୍ଥା ରହିଥାଏ, ତାକୁ ଏଇ ମାଛ ଖାଇବା ଦ୍ୱାରା ମଧ୍ୟ ଆମର ଯେଉଁ ଉଦ୍ଦେଶ୍ୟ ରହୁଛି ତାକୁ ଆମେ ସାଧିତ କରିପାରିବା। ତା ସହିତ ମଧ୍ୟ ମାଛକୁ ଯଦି ଆମେ ବିଭିନ୍ନ ପ୍ରକାରର ଯେଉଁ ଭିଟାମିନ୍ ରହୁଛି ବା ଜୀବନିକା ରହୁଛି, ଯେମିତି ଆମର ଭିଟାମିନ୍ ସି ହେଲା ବା ଭିଟାମିନ୍ ଗ ବୋଲି ଯେଉଁଟା କହୁଛେ, ପ୍ରାୟତଃ ଆମର ସାଇଟ୍ରସ୍ ଫୁଡ୍ ବା ଲେମ୍ବୁ ଜାତୀୟ କମଳା ଜାତୀୟ ଯେଉଁଟା ଅଁଳା ହେଲା ସେଇଥିରୁ ମିଳିଥାଏ। ସେଇଭଳି ଯଦି ଆମେ ତାର ନିର୍ଯାସକୁ ବାହାର କରିକିରି, ଆମର ଯେକୌଣସି ଫଳର ନିର୍ଯାସକୁ ବାହାର କରିକିରି ତାକୁ ଯଦି ପ୍ରାକୃତିକ ଉପାୟରେ ମଧ୍ୟ ଆମେ ମାଛ ଖାଦ୍ୟରେ କିଛି କାଂଶରେ ମିଶେଇ ପାରିବା, ବଜାରରେ ମଧ୍ୟ କମର୍ସିଆଲି ବା ଆପଣଙ୍କର ବିକ୍ରୟ ହେଉଛି ଆମର ବିଭିନ୍ନ ନାଁରେ ଏଇ ଭିଟାମିନ୍ ସି ବା ଭିଟାମିନ୍ ଗ, ସେଇଟା ହେଉଛି ଆପଣଙ୍କର ପଣ୍ଡ ସି ହେଲା, ଷ୍ଟେ ସି ହେଲା, କାହିଁକିନା ଏଇଟା ସହଜରେ ଜଳରେ ଦ୍ରବଣୀୟ ହୋଇଥାଏ, ତେଣୁ ମାଛକୁ ଯେହେତୁ ଆମେ ଖାଦ୍ୟ ଦେଲାବେଳକୁ ପାଣିରେ ପକାଇଥାଉ, ଏଇ ଭିଟାମିନ୍ ଗୁଡ଼ିକ ପାଣିରେ ମିଶିଯାଇଥାଏ ଏବଂ ମାଛକୁ ଅଧିକା ଉପଲବ୍ଧ ହୋଇନଥାଏ, ତେଣୁ ଆକୁ ମଧ୍ୟ ଆପଣଙ୍କର ପାଣିରେ ବହୁ ଦିନ ପର୍ଯ୍ୟନ୍ତ ଏହାର ଗୁଣମାନ ଖାଦ୍ୟରେ ରହିବା ପାଇଁ ଆମେ ଏନକ୍ୟାପ୍ସୁଲେଟେଡ୍ କରିକି ମଧ୍ୟ ଏ ଭିଟାମିନ୍ ଗକୁ ଯଦି ମାଛ ଖାଦ୍ୟରେ ମିଶେଇକି ଦେବା, ତାହେଲେ ମାଛ ଶରୀରରେ ମଧ୍ୟ ଏଇ ଭିଟାମିନ୍ ସି ତାର ରେସିଡ଼ୁଆଲ୍ ଇଫେକ୍ଟ ହିସାବରେ ତାର ମାଂସପେଶୀରେ ରହିବ, ଏବଂ ପ୍ରକାରାନ୍ତରେ ତାକୁ ଖାଇବା ଦ୍ୱାରା ମଧ୍ୟ ଆମର ଶରୀରକୁ, ମାନବ ଶରୀରକୁ ମଧ୍ୟ ଏଇ ଭିଟାମିନ୍ ସି ଉପଲବ୍ଧ ହେବ, ଯେଉଁଟାକି ଗୋଟିଏ ଇମ୍ୟୁନୋ ଷ୍ଟିମୁଲାଣ୍ଟ ବା ଗୋଟିଏ ଟୋଟାଲ ଯେଉଁଟା କହୁଛନ୍ତି ବା ମୋଟ ମଣିଷର ଯେଉଁ ପ୍ରତିରୋଧକ ଶକ୍ତି ରହୁଛି ବିଭିନ୍ନ ପ୍ରକାର ରୋଗ ପାଇଁ, ସେଇଟା ବୃଦ୍ଧି କରିବାରେ ଏଇ ଇମ୍ୟୁନୋ ଷ୍ଟିମୁଲାଣ୍ଟ ଭିଟାମିନ୍ ଗ ଉପକାରୀ ସାବ୍ୟସ୍ତ ହୋଇଥାଏ, ତେଣୁ ୟାକୁ ମଧ୍ୟ ମାଛକୁ ଖାଦ୍ୟରେ ମିଶେଇକି ଆମେ ଦେବା ଦ୍ୱାରା ଏଇ ମାଛ ଗୁଡ଼ିକ ମଧ୍ୟ ଆପଣଙ୍କର ମଣିଷକୁ ଭଲ ପ୍ରୋଟିନ୍ ସହିତ ବିଭିନ୍ନ ପ୍ରକାର ସପ୍ଲିମେଣ୍ଟ ମଧ୍ୟ ଯୋଗାଇଥାଏ। ସେମିତି ଆଉ ଗୋଟିଏ ଅଛି ଇଷ୍ଟ ବା କବକ, ତାକୁ ଆମର କମର୍ସିଆଲି ବଜାରରେ ବିକ୍ରୟ ହେଉଛି ଇଷ୍ଟ ପାଉଡର ନାଁରେ। ଏଇ ଇଷ୍ଟର ତାର ଯେଉଁ ସେଲୱାଲ ରହିଛି ବା ତାର ଯେଉଁ ଉପରର ବାହ୍ୟ ଆବରଣ ରହିଛି, ସେଥିରେ ଆପଣଙ୍କ ବିଟା ଗ୍ଲୁକାନ ନାମକ ଏକ ଇମ୍ୟୁନୋ ଷ୍ଟିମୁଲାଣ୍ଟ ବା ରୋଗ ପ୍ରତିରୋଧକ ଶକ୍ତି ରହିଥାଏ, ଏବଂ ସେଇ ଇଷ୍ଟ ଦ୍ୱାରା ମଧ୍ୟ ଯଦି ଖାଦ୍ୟକୁ 24 ଘଣ୍ଟା ଆମେ ତାକୁ ଫର୍ମେଣ୍ଟେସନ୍ କରି ବା ପଚେଇକରି ସେଇ ଖାଦ୍ୟକୁ ଯଦି ମାଛଙ୍କୁ ଟ୍ରାଡିସନାଲ୍ ଫିଡ୍ରେ ବା ପାରମ୍ପରିକ ଖାଦ୍ୟରେ କୁଣ୍ଡା ପିଡ଼ିଆ ମିଶ୍ରଣରେ ମିଶେଇକି ଦେବା ଏଇ ବାସି ଛେନା ପାଣିକୁ, ସେଇଟା ମଧ୍ୟ ମାଛଙ୍କର ହଜମ କରିବାରେ ସାହାଯ୍ୟ କରିଥାଏ, ଏବଂ ତାର ଯେଉଁ ଅବଶିଷ୍ଟାଂଶ ଗୁଡ଼ାକ ରହିଲା ମାଛଙ୍କ ଶରୀରରେ ସେଇଟା ମଧ୍ୟ ବିଟା ଗ୍ଲୁକାନ ଥିବା ଦ୍ୱାରା ମାଛଙ୍କୁ ଏଇଟା ହିତକାରୀ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ବର୍ତ୍ତମାନ ବୈଜ୍ଞାନିକମାନେ ତାଙ୍କର ପରୀକ୍ଷାଗାରରେ ବର୍ତ୍ତମାନ ବହୁତ ପ୍ରକାରର ଏମିତି ଫର୍ଟିଫାଏଡ୍ ଫିସ୍ ବା ବିଭିନ୍ନ ପ୍ରକାରର ଭିଟାମିନ୍ ବା ଜୀବନିକା ମାଛଙ୍କୁ ଦେବା ବା ବିଭିନ୍ନ ପ୍ରକାର ଫାଇଟୋକେମିକାଲ୍ସ ଯେଉଁଟା ଉଦ୍ଭିଦରୁ ନିର୍ଯାସ ତିଆରି କରିକିରି ଆମେ ଯଦି ତାକୁ ଖାଦ୍ୟରେ ମିଶେଇକି ଦେଉଛେ, ତାହେଲେ ସେଇ ମାଛ ଶରୀରର ମଧ୍ୟ ଏହାର ରେସିଡ଼ୁଆଲ୍ ଇଫେକ୍ଟ ରହିଥାଏ ବା ଏହାର ଅବଶିଷ୍ଟାଂଶ ରହିଥାଏ, ଏବଂ ସେଇ ମାଛକୁ ଖାଇବା ଦ୍ୱାରା ମଧ୍ୟ ପ୍ରକାରାନ୍ତରେ ଏଇଟା ମଣିଷଙ୍କ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
1: ଆଜ୍ଞା, ତେବେ ସାର୍ ଆପଣ ଯେଉଁ ଏବେ କିଛି ସମୟ ପୂର୍ବରୁ କହିଲେ ଯେ ଫର୍ଟିଫାଏଡ୍ ଫିସ୍ ବା ଡିଜାଇନର ଫିସ୍ ଯେଉଁ କହୁଛନ୍ତି, ଏସବୁ କହିଲେ କ'ଣ ବୁଝିବା ଆମେ?
0: ଦେଖନ୍ତୁ, ଯେମିତି ଆମର ରୋଗ ପ୍ରତିରୋଧକ ଶକ୍ତି ପାଇଁ ମୁଁ କହିଲି ଜୀବନିକା ଗଟା ଦରକାର, ତ ଆମେ ଜାଣିଛେ ଏଇ ଯେଉଁ ଭିଟାମିନ୍ ସି ବା ଜୀବନିକା ଗଟା ଆପଣଙ୍କର ଖଟା ଜାତୀୟ ଲେମ୍ବୁ ବା କମଳାରେ ମିଳିଥାଏ, କିମ୍ବା ଆପଣଙ୍କର ସବୁଠୁ ଅଧିକା ଆମର ଯେଉଁ ଅଁଳା ରହୁଛି ଅଁଳା ମଧ୍ୟରେ ରହିଥାଏ। ଆଜିକାଲି ମଧ୍ୟ ବହୁତ ଚାଷୀ ଆମର ଅଁଳା ଚାଷ ମଧ୍ୟ କରୁଛନ୍ତି, ତ ତାଙ୍କଠୁ ଯଦି ଆମେ ଏଇ ଜିନିଷଗୁଡ଼ିକୁ କିଣି ଯଦି ଅଁଳା କଥା ଦେଖିବା, ଅଁଳାକୁ ମଧ୍ୟ ଆମେ ଶୁଖେଇକିରି ତାକୁ ଗୁଣ୍ଡ କରିକି ପାଉଡର ଆକାରରେ ଫାଇଟୋକେମିକାଲ ହିସାବରେ ଯଦି ଖାଦ୍ୟରେ ପ୍ରାୟ

0: ଆମେ ମିଶେଇବା ପ୍ରତ୍ୟେକ କେଜି ଖାଦ୍ୟରେ 5 ଗ୍ରାମରୁ 10 ଗ୍ରାମ, ତାହେଲେ ସେଇ ଭିଟାମିନ୍ ସି ପରିମାଣ ମଧ୍ୟ ମାଛଙ୍କର ମାଂସ ବା ତାଙ୍କ ମାଂସପେଶୀରେ ଗଚ୍ଛିତ ହେଇକି ରହିଥାଏ ଏବଂ ସେଇଟା ମଧ୍ୟ ଆପଣଙ୍କୁ ଯେତେବେଳେ ରୋଷେଇ କରିକି ଖାଉଛେ ଆମେ ସେଇ ସମୟରେ ସେଇଟା ଆମ ଦେହକୁ ଉପଲବ୍ଧ ହେଇଥାଏ। ତେଣୁ ଆମର ଏଇଭଳି ଯେମିତି ମୁଁ କହୁଥିଲି ଗୋଟିଏ ସ୍ପାଇରୁଲିନା କଥା ଆପଣମାନେ ଜାଣିଥିବେ, ଚାଷୀ ଭାଇଙ୍କର ଅବଗତ ନିମନ୍ତେ ମୁଁ କହିବି, ସ୍ପାଇରୁଲିନା ହେଉଛି ଗୋଟିଏ ମଧ୍ୟ ସୁପର ଫୁଡ୍ ବା ତାକୁ ସିଙ୍ଗିଲ୍ ସେଲ୍ ପ୍ଲାଣ୍ଟ ପ୍ରୋଟିନ୍ ବୋଲି ମଧ୍ୟ କୁହାଯାଇଥାଏ। ଆପଣମାନେ ଜାଣିଥିବେ ଯେତେବେଳେ ଆମର ଯେଉଁ ସୁନାମି ଆସିଥିଲା ସେହି ସମୟରେ ଶ୍ରୀଲଙ୍କାରେ ମଧ୍ୟ ଉଚ୍ଚ ଜୁଆର ଆସିକରି ବହୁତ ମାନେ ତାଙ୍କର ଅନିଷ୍ଟ କରିଥିଲା, ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିଲେ ସେହି ସମୟରେ। ତ ସେହି ସମୟରେ ସେହି ସ୍ପାଇରୁଲିନା ପାଉଡରକୁ ଖାଇକି ପ୍ରାୟ 9 ଦିନ ଧରିକିରି, ଏଇଟା ମଧ୍ୟ ଲିଖିତ ଆକାରରେ ଆପଣ ବିଭିନ୍ନ ବିଜ୍ଞାନ ଭିତ୍ତିକ ପୁସ୍ତକରେ ମଧ୍ୟ ଲିଖିତ ଅଛି, ଯେଉଁ ସୁନାମି ହେଇଥିଲା ସେହି ସମୟରେ ଶ୍ରୀଲଙ୍କାର ଲୋକ କେବଳ ଏଇ ଯେଉଁ ସ୍ପାଇରୁଲିନା ପାଉଡରକୁ ପାଣି କରିକି ଖାଇକିରି ତାଙ୍କ ଜୀବନ ନିର୍ବାହ କରିଥିଲେ ଏବଂ ବଞ୍ଚିକି ରହିଥିଲେ। ତାଙ୍କର କୌଣସି ପ୍ରକାରର ଯେଉଁ ପୋଷକ ତତ୍ତ୍ୱର ଯେଉଁ କମି ରହିଯିବା କଥା ବା ଅପପୁଷ୍ଟି ଭିତରେ ରହିବା କଥା ସେଇଟା ତାଙ୍କର ହେଇନଥିଲା। ତେଣୁ ସେଇ ଯେଉଁ ସ୍ପାଇରୁଲିନାକୁ ମଧ୍ୟ ଆପଣଙ୍କର ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ମଧ୍ୟ କୁଣ୍ଡରେ ବହୁତ ଯୁବ ଚାଷୀ ଏହାକୁ ଚାଷ କରୁଛନ୍ତି ଏବଂ ତାର ପାଉଡର ପ୍ରସ୍ତୁତ କରିକି ମଧ୍ୟ ବିକ୍ରୟ କରୁଛନ୍ତି। ତ ଯଦି ସେଇ ପାଉଡରକୁ ଆମେ ମାଛ ଖାଦ୍ୟ ଯେଉଁ ଦେଉଛେ ପାରମ୍ପରିକ ଖାଦ୍ୟ ଯେମିତି କୁଣ୍ଡା ପିଡ଼ିଆ ମିଶ୍ରଣ ପ୍ରତ୍ୟେକ ଦିନ ଦେଉଛେ, ସେଥିରେ ଯଦି ଏହାକୁ ପ୍ରତ୍ୟେକ କିଲୋଗ୍ରାମ ପିଛା 5 ଗ୍ରାମ ହିସାବରେ ସ୍ପାଇରୁଲିନା ପାଉଡରକୁ ମିଶେଇକି ଆମେ ମାଛଙ୍କୁ ଖାଦ୍ୟ ଖୁଆଇବା, ତାହେଲେ ସେଇଥିରେ ମଧ୍ୟ ଯେଉଁ ସିଙ୍ଗିଲ୍ ସେଲ୍ ପ୍ରୋଟିନ୍ ଅଛି ବା ପୁଷ୍ଟିସାର ଅଛି, ଉନ୍ନତମାନର ସୁପର ଫୁଡ୍ କୁହାଯାଉଥିବା ଯେଉଁ ପୌଷ୍ଟିକ ଗୁଣ ଅଛି ସେଇଟା ମଧ୍ୟ ମଣିଷଙ୍କୁ ଉପଲବ୍ଧ ହେବ ଏବଂ ସେଇଥିରେ ମଧ୍ୟ ଆପଣଙ୍କର ଯେଉଁ ଫାଇଟୋକେମିକାଲ୍ସ ରହିଛି ଯେଉଁଟାକି ଆଣ୍ଟିଅକ୍ସିଡାଣ୍ଟ ବୋଲି ଆମେ ଜାଣିଛେ, ସେଇ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଏଇ ଯେଉଁ ମଣିଷକୁ ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ସବଳ ଏବଂ ଯୌବନଦୀପ୍ତ କରି ରଖିବାରେ ମଧ୍ୟ ସମର୍ଥ ହେବ। ସେଭଳି ବହୁତ ଗୁଡ଼ିଏ ଜିନିଷ ଅଛି ଯେଉଁଗୁଡ଼ାକୁ କି ଆମେ ଡିଜାଇନର୍ ଫିସ୍ ହିସାବରେ, ଧରନ୍ତୁ ଗୋଟେ ବ୍ୟକ୍ତିବିଶେଷ ଅଛନ୍ତି ଯାହାଙ୍କୁ ବାରମ୍ବାର ଥଣ୍ଡା ହେଉଛି କିମ୍ବା ଆପଣଙ୍କୁ ଜ୍ୱର ହେଉଛି କିମ୍ବା ଦେହ ଖରାପ ହେଉଛି, ସେମାନଙ୍କୁ ଯଦି ଆମେ ଏଇ ଯେଉଁ ଭିଟାମିନ୍ ସି ମିଶିଥିବା ଖାଦ୍ୟ ଖାଇଥିବା ମାଛ ଖାଇବାକୁ ଦେବା ଏବଂ ନିୟମିତ ସେ ବ୍ୟକ୍ତିବିଶେଷ ଖାଇବେ, ତାହେଲେ ତାଙ୍କର ଏହି ରୋଗ ମଧ୍ୟ ଧୀରେ ଧୀରେ ଦୂରୀଭୂତ ହେବ ଏବଂ ସେମାନେ ରୋଗରୁ ମଧ୍ୟ ରୋଗମୁକ୍ତ ହୋଇପାରିବେ। ତାପରେ ଆମର ଯେଉଁ କହୁଛେ ଫର୍ଟିଫାଏଡ୍ ଫିସ୍, ସେମିତି ଆମର ବିଭିନ୍ନ ପ୍ରକାର ଭିଟାମିନ୍ ଏବଂ ଜୀବନିକା, ଜୀବନିକା ମାନେ ଖଣିଜ ସାର, ଆମେ ଯଦି ମାଛଙ୍କ ଖାଦ୍ୟରେ ଆମକୁ ଦରକାର ହେଉଥିବା ବିଭିନ୍ନ ପ୍ରକାର ଖଣିଜ ସାର ଯେମିତି ମିନେରାଲ ମିକ୍ସଚର ଆମେ ମାଛଙ୍କୁ ଖାଇବାକୁ ଦେବା, ଯେମିତିକି ଗୋଟେ ଅତ୍ୟନ୍ତ ଆବଶ୍ୟକୀୟ ହେଉଛି ଜିଙ୍କ ବା ଦସ୍ତା, ସେଲେନିୟମ, ଏଇଭଳି ଆମର ଯେଉଁଗୁଡ଼ାକ ମଣିଷ ଶରୀର ପାଇଁ ଉପକାରୀ ଏବଂ କପର ମଧ୍ୟ, ତମ୍ବା ବୋଲିକି ଯେଉଁ ତମ୍ବା ସାର ରହିଛି ତାକୁ ମଧ୍ୟ ଯଦି ଆଇରନ୍କୁ ମଧ୍ୟ ଆମେ ମିଶେଇ ପାରିବା, ତାକୁ ଯଦି କିୟଦଂଶରେ ମଧ୍ୟ ଆପଣଙ୍କ ମାଛଙ୍କ ଖାଦ୍ୟରେ ମିଶେଇକି ଦିଆଯାଏ, ତାହେଲେ ମାଛଙ୍କର ମାଂସପେଶୀରେ ମଧ୍ୟ ଏଇ ଯେଉଁ ଖଣିଜ ସାର ଗୁଡ଼ିକ ମଧ୍ୟ ଉପଲବ୍ଧ ହେଇଥାଏ ଏବଂ ତାକୁ ଖାଇବା ଦ୍ୱାରା ଏଇଟା ପରୋକ୍ଷରେ ମାଛ ମାନେ ମାନବ ଶରୀରକୁ ଆସିଥାଏ ଏବଂ ଆମର ମାନବ ଶରୀର ପାଇଁ ଜିଙ୍କ ଗୋଟିଏ ହେଉଛି ଅତ୍ୟନ୍ତ ମାନେ ଆବଶ୍ୟକୀୟ ଖଣିଜ ସାର, ଏହାକୁ ଯଦି ନିୟମିତ ଖାଇବା ତାହେଲେ ମଣିଷର ଯେଉଁ ଥକାପଣ ବା ଆପଣଙ୍କର ପ୍ରାୟ ସମୟରେ ବିଭିନ୍ନ ପ୍ରକାର ମାନସିକ ଚାପଗ୍ରସ୍ତ ହେଇକିରି ଲୋକମାନେ ରହୁଛନ୍ତି ଆଜିକା ଦିନରେ, ତ ସେଇ ଜିନିଷଟା ଇଏ ଦୂରୀଭୂତ କରିଥାଏ। ସେମିତି ସେଲେନିୟମ ଖାଇବା ଦ୍ୱାରା ମଣିଷର ଯେଉଁ ରହିଛି ବିଭିନ୍ନ ପ୍ରକାର ପ୍ରଜନନ ପ୍ରକ୍ରିୟା ପାଇଁ ଆବଶ୍ୟକ ହେଉଥିବା ଗୁଣସାର ବା ହରମୋନ୍, ୟାକୁ ଖାଇବା ଦ୍ୱାରା ମଣିଷଙ୍କ ଶରୀରରେ ଏଇଟା ଆସିଥାଏ ଏବଂ ୟାକୁ ସେଲେନିୟମ ଖାଇବା ଦ୍ୱାରା ମଧ୍ୟ ଯୌବନଯୁକ୍ତ ହେଇକି ବହୁତ ଦିନ ପର୍ଯ୍ୟନ୍ତ ମଣିଷ ରୁହନ୍ତି। ଏହାଦ୍ୱାରା କ'ଣ ହେଇଥାଏ ନା ଆମେ ବାୟୋଲୋଜିକାଲ ଆଭେଲେବୁଲ ମାନେ ଆମ ଶରୀରରେ ତୁରନ୍ତ ମିଶିଯିବା ପାଇଁ ଏଇ ଖଣିଜ ସାର ଗୁଡ଼ାକ ମଣିଷକୁ ଉପଲବ୍ଧ ହେଇଥାଏ, କାହିଁକିନା ବଜାରରେ ମଧ୍ୟ ଆପଣଙ୍କ କ୍ୟାପ୍ସୁଲ ଆକାରରେ ଆଇରନ୍ ଟାବ୍ଲେଟ୍ ମିଳୁଛି, କ୍ୟାଲସିୟମ ଟାବ୍ଲେଟ୍ ମିଳୁଛି, ଆପଣ ବିଭିନ୍ନ ପ୍ରକାର ଟାବ୍ଲେଟ୍ ମିଳୁଛି, କିନ୍ତୁ ତାକୁ ଖାଇଲେ ଆମ ଶରୀରରେ ଯେତିକି ତାକୁ ଆସିମିଲେସନ୍ ହେଇଥାଏ ବା ମଣିଷ ଶରୀରରେ ଯେତିକି ମିଶିବା କଥା, ଯଦି ଆମେ ବାୟୋଲୋଜିକାଲ ଆଭେଲେବୁଲ ହିସାବରେ ତାକୁ ଆମେ ଖାଦ୍ୟରେ ଗ୍ରହଣ କରିବା ତାହେଲେ ଏଇଟା ଶୀଘ୍ର ମଣିଷ ଶରୀରରେ ମିଶିଥାଏ ଏବଂ ଆମକୁ ଉପକାର ମଧ୍ୟ ମିଳିଥାଏ। ତେଣୁ ୟାକୁ ହିଁ କୁହାଯାଏ ଫର୍ଟିଫାଏଡ୍ ଫିସ୍ ବା ଆପଣଙ୍କର ହେଉଛି ଡିଜାଇନର ବା ଇଏ ଫିସ୍।
1: ତେବେ ସାର୍, ବର୍ଷା ଦିନରେ ଖାଦ୍ୟ ନିରାପତ୍ତା ପାଇଁ କି କି ମାଛ ଗୁଡ଼ିକୁ ଆମେ ଚାଷ କରିପାରିବା?
0: ଦେଖନ୍ତୁ, ଆମର ମୁଖ୍ୟତଃ ମଣିଷ ଶରୀର ପାଇଁ ଆବଶ୍ୟକ ହେଉଛି ପୁଷ୍ଟିସାର ହେଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ ଏବଂ ଆପଣମାନେ ଜାଣିଥିବେ ପ୍ରାୟ ଡାଲି ଜାତୀୟ ଫସଲରେ ମଧ୍ୟ ପୁଷ୍ଟିସାର ମିଳିଥାଏ, କିନ୍ତୁ ଏଇ ଯେଉଁ ଡାଲି ଜାତୀୟ ଫସଲରେ ଯେଉଁ ପୁଷ୍ଟିସାର ମିଳିଥାଏ ଆମ ପାଇଁ ଯେଉଁଟା ଦରକାର 10 ଗୋଟି ଅତ୍ୟନ୍ତ ଆବଶ୍ୟକୀୟ ଯେଉଁ ରହିଛି ଏମିନୋ ଏସିଡ୍, ସେଇ ଏମିନୋ ଏସିଡ୍ 10 ଗୋଟି ପ୍ରାୟତଃ ଆମର ଏଇ ପ୍ଲାଣ୍ଟ ପ୍ରୋଟିନ୍ରେ ବା ଉଦ୍ଭିଦ ଜାତୀୟ ପୁଷ୍ଟିସାରରେ ନଥାଏ। ଏଇ ଏମିନୋ ଏସିଡ୍ ମଧ୍ୟରୁ ଆମର କେବଳ ପ୍ରାଣୀ ଜାତୀୟ ପୁଷ୍ଟିସାରରେ ଲାଇସିନ୍ ଆଉ ମିଥିଓନିନ୍, ଗନ୍ଧକଯୁକ୍ତ ମିଥିଓନିନ୍, ଏଇ 2ଟି ଯାକ ଏମିନୋ

0: ଏସିଡ୍ କେବଳ ଆନିମଲ୍ ପ୍ରୋଟିନ୍ରୁ ହିଁ ମିଳିଥାଏ ବା ଆପଣଙ୍କ ପ୍ରାଣୀଜ ପୁଷ୍ଟିସାରରୁ ହିଁ ମିଳିଥାଏ। ତେଣୁକରି ଆମେ ମାଛଟା ନିହାତି ଖାଇବା ଆବଶ୍ୟକ, କାହିଁକି ନା ମାଛ ଯଦି ଆମେ ଖାଉନାହେଁ ତାହେଲେ ଆମକୁ ଏଇ 2 ଏମିନୋ ଏସିଡ୍ର କମି ରହିବ ଆମ ଶରୀରରେ, ଯେଉଁଟାକି ଆମର ମାଂସପେଶୀ ଗଠନ ପାଇଁ ନିହାତି ଆବଶ୍ୟକ। ତେଣୁ ଯେଉଁମାନେ ବି ଆପଣଙ୍କର ଆଜିକା ଦିନରେ ଅଛନ୍ତି ନିରାମିଷାଶୀ ଲୋକ, ସେମାନଙ୍କୁ ଏଇ 2 ଏମିନୋ ଏସିଡ୍ ମିଳିନଥାଏ, ତେଣୁକରି ସେମାନେ ସ୍ଥଳ ବିଶେଷରେ ତାକୁ ମେଡିସିନ୍ କ୍ୟାପ୍ସୁଲ୍ ଆକାରରେ ମଧ୍ୟ ଖାଇଥାନ୍ତି, ଯେଉଁଟାକି ମାଛରୁ ତାର ନିର୍ଯ୍ୟାସ ବାହାର କରିକି ତାଙ୍କୁ ଖାଇବାକୁ ଦିଆଯାଇଥାଏ। ତେଣୁ ଆମର ଗୋଟିଏ ଇଂରାଜୀରେ ପ୍ରବାଦ ଅଛି ଯେ ଫିସ୍ ଫର୍ ଅଲ୍, ଯେଉଁମାନେ ମାଛ ଖାଉନାହାନ୍ତି ସେମାନେ ପରୋକ୍ଷରେ କ'ଣ କରୁଛନ୍ତି ନା, ତାର ଯେଉଁ ନିର୍ଯ୍ୟାସ ବା ତାର ତେଲରେ ଆଭେଲେବୁଲ୍ ହେଉଥିବା ଭିଟାମିନ୍ ଏ, ଭିଟାମିନ୍ ଡି, ଏଗୁଡ଼ିକ ଏମିନୋ ଏସିଡ୍, ଏଇ ଯେଉଁ ଲାଇସିନ୍, ମିଥିଓନିନ୍, ଏଗୁଡ଼ିକ ପାଇବା ପାଇଁ ତାକୁ ବଜାରରୁ ମେଡିସିନ୍ ବା ଔଷଧ ଆକାରରେ କିଣିକି ମଧ୍ୟ ଖାଉଛନ୍ତି, ଯେଉଁଟା ମାଛରୁ ପ୍ରସ୍ତୁତ କରାଯାଉଛି। ସେମିତି ଆମର ଦେଖିବା ଯଦି ମାଛରେ ସ୍ନେହାମ୍ଳ, ସ୍ନେହାମ୍ଳ ମାନେ ଯେଉଁଗୁଡ଼ାକ ଫ୍ୟାଟି ଏସିଡ୍ ବୋଲି ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ରହିଛି, ଯେମିତିକି ଆମର ଓମେଗା 3, ଓମେଗା 6 ଫ୍ୟାଟି ଏସିଡ୍ ରହିଛି, ଯେଉଁଟାକି ହୃଦରୋଗ ପାଇଁ ଗୋଟିଏ ଔଷଧ ଭାବରେ କାମ କରିଥାଏ। ପ୍ରାୟତଃ ଆମର ଯେଉଁଟା ଫିସ୍ ଅଏଲ୍ ଯୁକ୍ତ କ୍ୟାପ୍ସୁଲ୍ ମିଳେ ସେଥିରେ ଭିଟାମିନ୍ ଏ ଆଉ ଭିଟାମିନ୍ ଡି ଭରପୁର ପରିମାଣରେ ରହିଥାଏ। ଏଇଟା ସାମୁଦ୍ରିକ ମାଛ, ଆମର କଡ୍ ମାଛ ବା ଆପଣଙ୍କ ହାଲିବଟ ମାଛ, ଯେଉଁଗୁଡ଼ିକ ବଡ଼ ଆକାର ସାମୁଦ୍ରିକ ମାଛ ଅଛନ୍ତି, ତାଙ୍କର ଯକୃତରୁ ଏଇ ତେଲଗୁଡ଼ିକ ବାହାର କରାଯାଇଥାଏ, ଯାହାକୁ କଡ୍ ଲିଭର ଅଏଲ୍ ବୋଲିକି ମଧ୍ୟ ଆମେ ଜାଣିଛେ, ଏବଂ ତାକୁ କ୍ୟାପ୍ସୁଲ୍ ଆକାରରେ ମଧ୍ୟ ଆମେ ଖାଉଛେ। ତେଣୁକରି ମାଛ ଯଦି ଦେଖିବା ଆମର ମିଠା ପାଣି ମାଛ ବା ମଧୁର ଜଳର ମାଛରେ ଆମର ଓମେଗା 3 ଫ୍ୟାଟି ଏସିଡ୍ ଅତ୍ୟନ୍ତ ଅଧିକ ଭାବରେ ଥାଏ, ସେମିତି ସାମୁଦ୍ରିକ ମାଛରେ ଓମେଗା 6 ଫ୍ୟାଟି ଏସିଡ୍ ବା ଲଙ୍ଗ୍ ଚେନ୍ ଫ୍ୟାଟି ଏସିଡ୍, ଯେଉଁଟାକୁ ଆମର ବୈଜ୍ଞାନିକ ନାମକରଣରେ କୁହାଯାଏ ଏକୋସା ପେଣ୍ଟାନୋଇକ୍ ଏସିଡ୍ EPA ବା DHA, ଡୋକୋସା ହେକ୍ସାନୋଇକ୍ ଏସିଡ୍, ଏଇଟା ହେଉଛି ଲଙ୍ଗ୍ ଚେନ୍ ଫ୍ୟାଟି ଏସିଡ୍। ୟାକୁ ଖାଇବା ଦ୍ୱାରା ଆମର ଯେଉଁ ବର୍ଦ୍ଧିଷ୍ଣୁ ଶିଶୁମାନଙ୍କର ମସ୍ତିଷ୍କ ବିକାଶରେ ଏଇଟା କାମ କରିଥାଏ, ଏବଂ ମାଛରେ ମଧ୍ୟ ଟାଉରିନ୍ ନାମକ ଏକ ପଦାର୍ଥ ରହିଛି, ଯେଉଁଟା ବି ମସ୍ତିଷ୍କ ବିକାଶରେ ମଧ୍ୟ ଶିଶୁମାନଙ୍କର କାର୍ଯ୍ୟରେ ଆସିଥାଏ। ତେଣୁକରି ଯେଉଁମାନେ ମାଛ ଖାଉନାହାନ୍ତି ସେମାନେ ସ୍ଥଳ ବିଶେଷରେ ଖାଦ୍ୟରେ ନ ଖାଇକିରି ସେମାନେ ପ୍ରକାରାନ୍ତରେ ସେଇଟାକୁ ଔଷଧ ଭାବରେ କିଣିକିରି ଖାଉଛନ୍ତି। ତେଣୁକରି ଏଇ ଯେଉଁ ପ୍ରବାଦଟି ଦିଆଯାଇଛି ଫିସ୍ ଫର୍ ଅଲ୍, ଏଇଟା ପ୍ରକୃତରେ ପ୍ରଯୁଜ୍ୟ। ଯେଉଁମାନେ ନିରାମିଷାଶୀ ଅଛନ୍ତି ଦିନେ ଦିନେ ତାଙ୍କର ଏଇ ଯେଉଁ ଆବଶ୍ୟକତା ପୂରଣ ପାଇଁ ଆମର କ୍ୟାଲସିୟମ୍ ହେଲା, ଫସ୍ଫରସ୍ ହେଲା, ଆଇରନ୍ ହେଲା, କପର୍ ହେଲା, ଏଇ ଯେଉଁ ସ୍ନେହାମ୍ଳ ଗୁଡ଼ାକ ରହିଛି ଅତି ଏସେନ୍ସିଆଲ ବା ଅତ୍ୟାବଶ୍ୟକ ସ୍ନେହାମ୍ଳ, ସେଗୁଡ଼ାକ ମଧ୍ୟ ଆମେ ଔଷଧ ଆକାରରେ କିଣିକିରି ଖାଇବାକୁ ପଡିବ।
1: ତେବେ ସାର୍, ମୋର ଶେଷ ପ୍ରଶ୍ନ ରହିବ ଯେ ଉଚ୍ଚ ଖାଦ୍ୟମାନର ମାଛ ଜାଆଁଳ ଆମେ କେଉଁଠାରୁ ପାଇବା?
0: ଦେଖନ୍ତୁ, ବର୍ତ୍ତମାନ ସୁଦ୍ଧା ସେମିତି ନିର୍ଦ୍ଦିଷ୍ଟ ଭାବରେ ଆମର ଯେଉଁ ପୋଷକ ତତ୍ତ୍ୱ ଯୁକ୍ତ ଯେଉଁଟା ଫର୍ଟିଫାଇଡ୍ ଫିସ୍ ବୋଲି କହୁଛେ, କିମ୍ବା ଆମର ଯେଉଁଟା କହୁଛେ ଡିଜାଇନର୍ ଫିସ୍, ସେମିତି ମାଛ ଡେଭଲପ୍ କରାଯାଇ ନାହିଁ। କିନ୍ତୁ ଆମେ ଯେତେବେଳେ ଜାଆଁଳ ଚାଷ କରୁଛେ, ଜାଆଁଳ କିଣିକି ଆଣିକି ତାକୁ ବଡ଼ କରିକି ଆମେ ବଡ଼ ପୋଖରୀରେ ଚାଷ ପୋଖରୀରେ ଛାଡ଼ୁଛେ, ସେହି ସମୟରେ ଆମେ ଯେଉଁ ଗୁଣ୍ଡ ଖାଦ୍ୟ ଦେଉଛେ ସେଥିରେ ବିଭିନ୍ନ ପ୍ରକାର, ମୁଁ ଯେମିତି ପୂର୍ବରୁ କହିଥିଲି, ବିଭିନ୍ନ ପ୍ରକାର ଆମର ଫାଇଟୋକେମିକାଲ୍ସ ହେଲା କିମ୍ବା ଆପଣଙ୍କର ଭିଟାମିନ୍ ଖଣିଜ ସାର ଯୁକ୍ତ ମିଶ୍ରଣକୁ ଆମେ ଯଦି ଖାଇବାକୁ ଦେଉଛେ ମାଛଙ୍କୁ, ତାହେଲେ ସେଇଟା ମାଛ ଜାଆଁଳ ଶରୀରରେ ମଧ୍ୟ ରହିବ, ଏବଂ ସେଇ ମାଛ ଗୁଡ଼ିକ ଯେତେବେଳେ ବଡ଼ ହେବେ, ତାକୁ ଖାଦ୍ୟ ଉପଯୋଗୀ ହେବେ, ତାକୁ ମଧ୍ୟ ମଣିଷ ଖାଇବା ଦ୍ୱାରା ତାଙ୍କର ଉପକାରରେ ଆସିବ। ତ ମୁଁ କହିବା କଥା, ଯଦି କୌଣସି ପ୍ରକାର ଆମର ମାଛ ଜାଆଁଳ ବାହାରୁ କିଣୁଛନ୍ତି, ତାକୁ ଯଦି ସୁସ୍ଥ ପରିବେଶ ଭିତରେ, ପଣ୍ଡ ହାଇଜିନ୍ ବୋଲି ଯେଉଁଟା କୁହାଯାଏ, ଆମର ଯେଉଁଟା ନର୍ସରୀ ପଣ୍ଡ ଗୁଡ଼ାକରେ ଜାଆଁଳ ରଖିକିରି ପ୍ରାୟତଃ ସରକାରୀ ଫାର୍ମ ଏବଂ ନିର୍ଭରଯୋଗ୍ୟ ବିଭିନ୍ନ ବେସରକାରୀ ଫାର୍ମ ମଧ୍ୟ ଅଛି, ଆପଣ ଯେତେବେଳେ ବି ଜାଆଁଳ କିଣିବାକୁ ଯାଉଛନ୍ତି, ଆପଣ ନିଜ ଆଖିରେ ଦେଖନ୍ତୁ ଯେ ସେ ପୋଖରୀର ଅବସ୍ଥା କ'ଣ ଅଛି, ପୋଖରୀର ପରିବେଶ କ'ଣ ଅଛି, ପୋଖରୀ ସଫା ସୁତର ଅଛି ନା ନାହିଁ, ପୋଖରୀରେ ଦଳ ଅଛି କି ନାହିଁ, ଏସବୁ ଜିନିଷ ଦେଖିକିରି, ପାଣିରେ ଗୋଳି ଅଂଶ ନଥିବ, ପାଣିରେ ରଙ୍ଗଟା ଇସ ସବୁଜ ମିଶା ବାଦାମୀ ରଙ୍ଗ ଥିବ, ତାହେଲେ ଆମର ପଣ୍ଡ ହାଇଜିନ୍ ଠିକ୍ ଅଛି ବୋଲି ଆମେ ବୁଝିବା, ଏବଂ ସେହି ପୋଖରୀରୁ ଧରାଯାଉଥିବା ଯେଉଁ ଜାଆଁଳ ଗୁଡ଼ିକୁ, ସୁସ୍ଥ ଏବଂ ସବଳ ଜାଆଁଳ ଗୁଡ଼ିକୁ ଆମେ ଯଦି କିଣିକି ଆଣିବା, ତାହେଲେ ନିଶ୍ଚିତ ଭାବରେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଯଦି ଉପଯୁକ୍ତ ଖାଦ୍ୟ ସାର ଯୁକ୍ତ ଖାଦ୍ୟ ଦେବା, ଆମର ପାରମ୍ପରିକ ଖାଦ୍ୟ ବି ହଉ, କିଣା ଖାଦ୍ୟ ନହେଲେ ବି ପାରମ୍ପରିକ ଖାଦ୍ୟ ହଉ, ସେଥିରେ ଯଦି ମିଶେଇକି ତାଙ୍କୁ ଖାଇବାକୁ ଦେବା, ତାହେଲେ ଉନ୍ନତମାନର ସୁସ୍ଥ ଏବଂ ପୋଷଣଯୁକ୍ତ ମାଛ ଜାଆଁଳ ଆମେ ଉତ୍ପାଦନ କରିପାରିବା, ତା ସହିତ ତାକୁ ଛାଡ଼ି ମଧ୍ୟ ଉତ୍ତମ ପୋଷଣଯୁକ୍ତ ଫର୍ଟିଫାଏଡ୍ ଫିସ୍ ବା ମାଛ ମଧ୍ୟ ଆମେ ଉତ୍ପାଦନ କରିପାରିବା।
1: ଆଜ୍ଞା, ତେବେ ସାର୍, ଏଇଠି ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଶେଷରେ କ'ଣ କହିବେ ସଂକ୍ଷେପରେ?
0: ସଂକ୍ଷେପରେ ମୁଁ ଏତିକି କହିବାକୁ ଚାହେଁ, ପ୍ରାୟ ଚାଷୀ ଭାଇମାନେ ବର୍ତ୍ତମାନ ସୁଦ୍ଧା ବ୍ୟବସାୟିକ ଭିତ୍ତିରେ ମାଛ ଚାଷଟାକୁ ନେଇନାହାନ୍ତି। ମୁଁ ଅନୁରୋଧ କରିବି, ଯେତେବେଳେ ଆମେ ଆମେ ପ୍ରାୟତଃ ମାଛ ଚାଷ ଆଉ ଧାନ ଚାଷ ଆରମ୍ଭ କରିବାର ସମୟଟା ସମାନ, ଆମେ ଧାନଟାକୁ ଯେତିକି ପ୍ରାଧାନ୍ୟ ଦଉଛେ ସେମିତି ମାଛ ଚାଷଟାକୁ ଆମେ ଦେଇନଥାଉ। ଦୟାକରି ମୋର ଅନୁରୋଧ ରହିବ।

0: ଆମେ ଯେତେବେଳେ ବି ଜାଁଳ କିଣୁଛେ ନିଶ୍ଚିତ ଭାବେ ଆମେ ନିଜେ ଯିବା, ନିଜେ ଉପସ୍ଥିତ ରହିବା, ଗୋଟିଏ ଦିନ ସମୟ ନିହାତି ଦେବା ମାଛ ଚାଷ ପାଇଁ, ଏବଂ ସରକାରୀ କୌଣସି ଗୋଟିଏ ନିର୍ଭର ଯୋଗ୍ୟ ସରକାରୀ ପ୍ରତିଷ୍ଠାନ ବା ବେସରକାରୀ ଜାଁଳ ଉତ୍ପାଦନ କେନ୍ଦ୍ରରୁ ଆମେ ନିଜେ ଉପସ୍ଥିତ ରହିକି ଏସବୁ ପଣ୍ଡ ହାଇଜିନ୍କୁ ଦେଖିକି ଜାଁଳଟା କିଣିବା, ଏବଂ ଜାଁଳର ସେମାନେ ସୁସ୍ଥ ଅଛନ୍ତି କି ନାହିଁ, ସେମାନଙ୍କର ସେମାନେ ତାଙ୍କର ଯେଉଁ ଚଳଚଞ୍ଚଳ ରହିଥାନ୍ତି ଛୋଟ ଜାଁଳ ସେଇଭଳି ଅଛନ୍ତି କି ନାହିଁ ଜାଁଳ ଦେଖି ଆମେ କିଣିବା ଏବଂ ପୋଖରୀରେ ଛାଡ଼ିବା। ତଦ୍ୱାରା ନିଶ୍ଚିତ ଭାବେ ଆମେ ମାଛ ଚାଷ କରିକି ମଧ୍ୟ ଆଉ 2 ପଇସା ଅଧିକା ରୋଜଗାର କରିପାରିବା।
1: ଆଜ୍ଞା, ତେବେ ଯାହା ହଉ ବହୁତ ଭଲ କଥାଟିଏ କହିଲେ। ଆଜି ଆମର ଯୋଉ ଉପରେ ଆଲୋଚନା ଥିଲା ଉନ୍ନତ କିସମର ମାଛ ଚାଷ, ନିଶ୍ଚିତ ଭାବରେ ଏହା ସମସ୍ତଙ୍କ ପାଇଁ ଉପକାରୀ ଜିନିଷ ଅଟେ। ଏବଂ ଆମର ଚାଷୀ ଭାଇ ଭଉଣୀମାନେ ମଧ୍ୟ ଯଦି ଆପଣମାନଙ୍କର କିଛି ଅସୁବିଧା ବା ସମସ୍ୟା ରହୁଛି ଏ ବିଷୟକୁ ନେଇକି ଆମର ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ ଏବଂ ଯାହା ବି କିଛି ଏ ବିଷୟରେ ସମସ୍ୟା ରହିଛି ନିଶ୍ଚିତ ଭାବରେ ସମାଧାନ କରନ୍ତୁ। ତେବେ ସାର୍, ଯାହା ହଉ ବହୁତ ଭଲ ଲାଗିଲା ଯେ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର।
2: ବୁଝିଲୁ ମା?
1: ହଁ ଜଗନ୍ନାଥ।
2: ଆଲୋଚନାଟି ବହୁତ ସୁନ୍ଦର ଲାଗିଲା। ବାସ୍ତବରେ ଯୋଉ ଖାଦ୍ୟ ନିରାପତ୍ତା ପାଇଁ ବର୍ଷା ଦିନେ ଉନ୍ନତ କିସମର ମାଛ ଚାଷ, ଆମେ ବହୁତ ସୁନ୍ଦର ଭାବରେ ଜାଣିଲେ କ'ଣ ସବୁ ବାଟ ରହିଛି, ପଦ୍ଧତି ରହିଛି। ଆମର ଅନେକ ଚାଷୀ ଭାଇ ଭଉଣୀମାନେ ମାଛ ଚାଷ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ବହୁତ କିଛି ଆଜିର ଆଲୋଚନାରୁ ଜାଣିବାକୁ ପାଇଥିବେ। ସୁନ୍ଦର ଭାବରେ ଏଇ ପଦ୍ଧତିରେ ସେମାନେ ଚାଷ କରନ୍ତୁ ଆଉ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରନ୍ତୁ।
1: ଠିକ କଥା କହିଲେ ଜଗାନା। ତେବେ ହଉ, ଏଥର ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇକି, ଇଏ ଜଗାନା, ସରକାରଙ୍କର ଆଉ ଗୋଟିଏ ବିଜ୍ଞାପନ ରହିଛି, ଚାଲ ତାକୁ ଶୁଣି ନବା।
2: ଚାଲ ଶୁଣିବା।
1: ହଉ।
3: ଶୁଣୁଥିଲେ କିସାନ ବାଣୀ କାର୍ଯ୍ୟକ୍ରମ। ଏଠି ରଖିଲୁ। ଉପସ୍ଥାପନାରେ ଥିଲେ ସୋନାଲି ପଡ଼ିଆରେ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ବର୍ତ୍ତମାନ ଶୁଣନ୍ତୁ ସଂସଦ ସମୀକ୍ଷା, ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ସଂସଦ ସମୀକ୍ଷା ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି କେ କେ। କଥାଚିତ୍ର ରହିଛି ଗ୍ୟାଙ୍ଗଷ୍ଟର।

ଶୁଣୁଥିଲି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଠି ରଖୁଛୁ। ବର୍ତ୍ତମାନ ଶୁଣିବେ ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ସ୍ପଟଲାଇଟ୍ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଶୁଣୁଥିଲେ ସ୍ପଟଲାଇଟ୍ ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆରମ୍ଭ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା। ଉପସ୍ଥାପନାରେ ଅଛନ୍ତି ପ୍ରିୟଦର୍ଶିନୀ ସାହୁ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଜଗତ ଉଦ୍ଧାର ହେଉ। ହଁ ଶ୍ରୋତା ବନ୍ଧୁ, ଜଗତର ଉଦ୍ଧାର ସେତେବେଳେ ସମ୍ଭବ ଯେତେବେଳେ ଜଗତକୁ ଜୀବନ ଦେଉଥିବା ଆମର ଏଇ ପ୍ରକୃତି ମାତା ସୁରକ୍ଷିତ ରହିପାରିବେ। ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣିଛେ ଗଛଲତା, ନଦୀନାଳ, ପାହାଡ଼ ପର୍ବତ, ପଶୁପକ୍ଷୀ ଆଉ ବାୟୁମଣ୍ଡଳକୁ ନେଇ ଗଢ଼ି ଉଠିଛି ଆମର ଏହି ସୁନ୍ଦର ପ୍ରକୃତି। କିନ୍ତୁ ଆଜି ମଣିଷ ନିଜର ସ୍ୱାର୍ଥ ଆଉ ସୁଖ ସୁବିଧା ପାଇଁ ସେଇ ପ୍ରକୃତିକୁ କଷ୍ଟ ଦେବାକୁ ପଛାଉ ନାହିଁ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଆଜିର ସମ୍ପାଦକୀୟରେ ଆମେ ଆଲୋଚନା କରିବା ପ୍ରକୃତିର ସଂରକ୍ଷଣ ଆମ ପାଇଁ କାହିଁକି ଆବଶ୍ୟକ ଆଉ ଏଥିପାଇଁ ଆମର କର୍ତ୍ତବ୍ୟ କ'ଣ। ଶ୍ରୋତା ବନ୍ଧୁ, ପ୍ରକୃତି ଏପରି ଏକ ଜାଗା ଯେଉଁଠାରେ ଛୋଟ ପିମ୍ପୁଡ଼ିଟିଏ ଠାରୁ ଆରମ୍ଭ କରି ବିରାଟ କାୟ ହାତୀ ପର୍ଯ୍ୟନ୍ତ ଆଉ ଛୋଟ ଦୁବ ଘାସ ଠାରୁ ଆରମ୍ଭ କରି ବଡ଼ ବରଗଛ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି। ବିଜ୍ଞାନ କହେ ପୃଥିବୀରେ ବଞ୍ଚିବା ପାଇଁ ଅନ୍ତତଃ 33% ଜଙ୍ଗଲ ରହିବା ଆବଶ୍ୟକ। କିନ୍ତୁ ଆଜି କଳକାରଖାନା

ପ୍ରକୃତି ଏପରି ଏକ ଜାଗା ଯେଉଁଠାରେ ଛୋଟ ପିମ୍ପୁଡ଼ିଟିଏ ଠାରୁ ଆରମ୍ଭ କରି ବିରାଟକାୟ ହାତୀ ପର୍ଯ୍ୟନ୍ତ ଆଉ ଛୋଟ ଦୁବ ଘାସ ଠାରୁ ଆରମ୍ଭ କରି ବଡ଼ ବରଗଛ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି। ବିଜ୍ଞାନ କହେ ପୃଥିବୀରେ ବଞ୍ଚିବା ପାଇଁ ଅନ୍ତତଃ 33% ଜଙ୍ଗଲ ରହିବା ଆବଶ୍ୟକ, କିନ୍ତୁ ଆଜି କଳକାରଖାନା, ସହରୀକରଣ ଆଉ ଚାଷ ଜମି ପାଇଁ ବ୍ୟାପକ ଭାବେ ଗଛ କଟାଯାଉଛି। ପରିଣାମ ସ୍ୱରୂପ କ'ଣ ହେଉଛି? ମାତ୍ରାଧିକ ଗରମ, ଅଦିନିଆ ବର୍ଷା, ଭୟଙ୍କର ବାତ୍ୟା ଆଉ ମରୁଡ଼ି। ଶ୍ରୋତା ବନ୍ଧୁ, ଯେଉଁ ଓଡ଼ିଶାରେ ଦିନେ ମେ ଜୁନ୍ ମାସରେ ବି ଗଛ ଛାଇରେ ଶୀତଳ ପବନ ମିଳୁଥିଲା, ଆଜି ସେଠାରେ ମାର୍ଚ୍ଚ ମାସରୁ ତାପମାତ୍ରା 45 ଡିଗ୍ରୀ ଉପରେ ଟପି ଯାଉଛି। ଏସବୁ କାହିଁକି ହେଉଛି? କାରଣ ଆମେ ପ୍ରକୃତିର ସହଜ ସନ୍ତୁଳନକୁ ବିଗାଡ଼ି ଦେଉଛେ। ଆମେ ଭୁଲି ଯାଉଛୁ ଯେ ପ୍ରକୃତି ବିନା ମଣିଷ ବଞ୍ଚିପାରିବ ନାହିଁ, କିନ୍ତୁ ମଣିଷ ବିନା ପ୍ରକୃତି ଖୁବ୍ ସୁନ୍ଦର ଭାବରେ ବଞ୍ଚିପାରିବ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଆମ ଓଡ଼ିଶା କଥା ଟିକେ ଚିନ୍ତା କରିବା। ଆମ ଓଡ଼ିଶା ପ୍ରକୃତିର ଗୋଟିଏ ଅପୂର୍ବ ସମ୍ଭାର। ଶିମିଳିପାଳର ଗହନ ଅରଣ୍ୟ, ଭିତରକନିକାର ବିରଳ ହେନ୍ତାଳ ବନ, ମଙ୍ଗଳା ଯୋଡ଼ିର ପକ୍ଷୀ ସଂସାର ଆଉ ନୀଳ ସାଗର ଚିଲିକା, ଏସବୁ ଆମ ଓଡ଼ିଶାର ଗର୍ବ। କିନ୍ତୁ ଆଜି ସେ ସବୁ ସ୍ଥାନରେ ସଙ୍କଟ ଉଭା ହେଲାଣି। ଜଙ୍ଗଲ କମିବା ଯୋଗୁଁ ହାତୀମାନେ ଗାଁ ଭିତରକୁ ପଶି ଆସୁଛନ୍ତି, ମଣିଷ ଓ ହାତୀ ଭିତରେ ଲଢ଼େଇ ହେଉଛି। ଶ୍ରୋତା ବନ୍ଧୁ, ଏଇଠି ଥରେ ଚିନ୍ତା କରିବା କଥା, ହାତୀ ଆମ ଗାଁ ଭିତରକୁ ଆସିବାର ମୁଖ୍ୟ କାରଣ ହେଉଛି ଆମେ ହାତୀର ଘରକୁ କାଟି ନିଜର ଘର ବନାଉଛୁ। ଭାବିଲେ ତାଙ୍କ ଘର ଯଦି ନ ରହିବ ସେମାନେ କୁଆଡ଼େ ଯିବେ? ସେହିପରି ଭିତରକନିକାର ଯେଉଁ ହେନ୍ତାଳ ବନ ବଡ଼ ବଡ଼ ସାମୁଦ୍ରିକ ବାତ୍ୟାରୁ ଆମ ଓଡ଼ିଶା ଉପକୂଳକୁ ରକ୍ଷା କରେ, ତାକୁ ଯଦି ଆମେ ନଷ୍ଟ କରିଦେବା ତେବେ ସମୁଦ୍ରର କରାଳ ରୂପରୁ ଆମକୁ କିଏ ବା ବଞ୍ଚାଇବ? ତେଣୁ ଶ୍ରୋତା ବନ୍ଧୁ, ପ୍ରକୃତିର ସଂରକ୍ଷଣ କେବଳ ସରକାରୀ ନିୟମରେ ହେବ ନାହିଁ, ଏହାକୁ ପ୍ରତିଟି ଓଡ଼ିଆ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ହେବ। ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ ଭାବୁଥିବେ ଆମେ ତ ସାଧାରଣ ମଣିଷ, ଆମେ ଜଙ୍ଗଲ କିମ୍ବା ନଦୀକୁ କେମିତି ସୁରକ୍ଷିତ ରଖିବା? ଶ୍ରୋତା ବନ୍ଧୁ, ବିନ୍ଦୁ ବିନ୍ଦୁରୁ ହିଁ ସିନ୍ଧୁ ଗଢ଼ି ଉଠେ। ଆପଣଙ୍କର ଗୋଟିଏ ଗୋଟିଏ ଛୋଟ ପଦକ୍ଷେପ ପୃଥିବୀକୁ ବଦଳାଇ ପାରିବ। ଚାଲନ୍ତୁ ଜାଣିବା କିପରି। ହଁ ଶ୍ରୋତା ବନ୍ଧୁ, ଏଥିପାଇଁ ରହିଛି ପ୍ରକୃତି ସଂରକ୍ଷଣର ପଞ୍ଚସୂତ୍ର, ଯାହାର ପ୍ରଥମ ସୂତ୍ରଟି ହେଉଛି ଗଛ ଲଗାଇବା। ଶ୍ରୋତା ବନ୍ଧୁ, ଜୀବନର ପ୍ରତିଟି ଖୁସିର ମୁହୂର୍ତ୍ତ ଯେପରିକି ଜନ୍ମଦିନ, ବାହାଘର ବା ପିଲାଙ୍କ ସଫଳତାରେ ଆପଣ ଅନ୍ତତଃ ଗୋଟିଏ ଗଛ ଲଗାନ୍ତୁ ଆଉ ତାକୁ ନିଜ ପିଲା ଭଳି ବଡ଼ କରାନ୍ତୁ। ସେହିପରି ଦ୍ୱିତୀୟ ସୂତ୍ରଟି ହେଉଛି ଜଳ ସଂରକ୍ଷଣ। ହଁ ଶ୍ରୋତା ବନ୍ଧୁ, ପାଣିର ଅପଚୟ ବନ୍ଦ କରନ୍ତୁ। ଘରର ବର୍ଷା ପାଣିକୁ ମାଟି ଭିତରକୁ ଯିବା ପାଇଁ ବ୍ୟବସ୍ଥା କରନ୍ତୁ, ଯାହାଫଳରେ କୂଅ ଆଉ ନଳକୂପର ପାଣି ଶୁଖିବ ନାହିଁ। ଆଉ ତା ସହିତ ଯେତେବେଳେ ଆପଣ ସକାଳୁ ଉଠି ବ୍ରଶ କରୁଛନ୍ତି କିମ୍ବା ମୁହଁ ଧୋଉଛନ୍ତି କିମ୍ବା ଅନ୍ୟାନ୍ୟ ରୋଷେଇବାସ କାମ କରୁଛନ୍ତି, ସେତେବେଳେ ଟ୍ୟାପ୍କୁ ବନ୍ଦ ରଖନ୍ତୁ, ଯାହାଫଳରେ ପାଣିର ଅଯଥା ଅପଚୟ ହେବ ନାହିଁ। ସେହିପରି ଶ୍ରୋତା ବନ୍ଧୁ, ପ୍ଲାଷ୍ଟିକ ଜରି ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ବଜାରକୁ ଗଲାବେଳେ ସାଙ୍ଗରେ ଝୋଟ କିମ୍ବା କପଡ଼ା ବ୍ୟାଗ୍ ନେଇ ଯାଆନ୍ତୁ, କାରଣ ପ୍ଲାଷ୍ଟିକ ମାଟିକୁ ଦୂଷିତ କରିଥାଏ ଆଉ ଗାଈ ଗୋରୁଙ୍କ ପେଟକୁ ଯାଇ ସେମାନଙ୍କ ମୃତ୍ୟୁର କାରଣ ସାଜେ। ତେଣୁକରି ଶ୍ରୋତା ବନ୍ଧୁ, ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ପାଇଁ ସବୁବେଳେ ଆଗଭର ହୁଅନ୍ତୁ। ତେବେ ଶ୍ରୋତା ବନ୍ଧୁ, ପାଣି କଥା ତ ଆମେ କଥା ହେଲେ, ବର୍ତ୍ତମାନ କଥା ହେବା ଶକ୍ତି ସଞ୍ଚୟ କଥା, ଯାହାକି ପ୍ରକୃତି ସଂରକ୍ଷଣର ଚତୁର୍ଥ ସୂତ୍ର। ହଁ ଶ୍ରୋତା ବନ୍ଧୁ, ଅଯଥାରେ ଲାଇଟ୍ ଫ୍ୟାନ୍ ଚଲାନ୍ତୁ ନାହିଁ, ଯେତିକି ସମ୍ଭବ ସୂର୍ଯ୍ୟ କିରଣର ଉପଯୋଗ କରନ୍ତୁ। ଆଉ ଆପଣ ତ ଜାଣିଥିବେ ଆମ ସରକାର ଘରେ ଘରେ ସୋଲାର ବ୍ୟବହାର ପାଇଁ ସବସିଡି ମଧ୍ୟ ଦେଉଛନ୍ତି, ତେଣୁ ଡେରି ନ କରି ଏହି ସୁବିଧାର ଲାଭ ଉଠାନ୍ତୁ। ଶେଷରେ, ଖରାଦିନେ ନିଜ ଘରର ଛାତ ଉପରେ କିମ୍ବା ବାଡ଼ିରେ ପକ୍ଷୀମାନଙ୍କ ପାଇଁ ଗୋଟିଏ ପାତ୍ରରେ ପାଣି କିମ୍ବା କିଛି ଦାନା ରଖନ୍ତୁ, କାରଣ ଏହି ପଶୁପକ୍ଷୀ ହିଁ ଆମର ଜୈବ ବିବିଧତାର ପ୍ରତୀକ। ଆଉ ଆମ ଜୈବ ବିବିଧତା ଯେତେ ଦୃଢ଼ ରହିବ, ଆମ ପ୍ରକୃତି ସେତେ ମାତ୍ରାରେ ସଂରକ୍ଷିତ ହୋଇ ରହିପାରିବ। ତେଣୁ ଶ୍ରୋତା ବନ୍ଧୁ, ପ୍ରକୃତି ସଂରକ୍ଷଣର ଅର୍ଥ କେବଳ ପରିବେଶକୁ ବଞ୍ଚାଇବା ନୁହଁ, ବରଂ ଆମର ଆଗାମୀ ପିଢ଼ି ମାନେ ଆମର ଭବିଷ୍ୟତ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା। ଯଦି ଆଜି ଆମେ ସଚେତନ ନ ହେବା ତେବେ ଆଗାମୀ ଦିନରେ ଆମ ପିଲାମାନେ ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ ପିଠିରେ ସିଲିଣ୍ଡର ବାନ୍ଧି ବୁଲିବେ ଆଉ ପାନୀୟ ଜଳ ପାଇଁ ଯୁଦ୍ଧ ମଧ୍ୟ ହେବ। ତେଣୁ ଶ୍ରୋତା ବନ୍ଧୁ, ଗୋଟେ ଶପଥ ନେବା, ଆମେ ପ୍ରକୃତିକୁ ଭଲ

0: ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ ଶୁଣୁଛନ୍ତି ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମ, ଯାହା ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରର 103.4 FM। ଶ୍ରୋତା ବନ୍ଧୁ, ଯେତେବେଳେ ଆମେ ସମୁଦ୍ର କୂଳକୁ ବୁଲିବାକୁ ଯାଏ, ସେତେବେଳେ ନୀଳ ସାଗରର ସେହି ବିରାଟ ବିରାଟ ଢେଉ ଆମ ମନକୁ ଆନନ୍ଦରେ ଭରିଦିଏ। କୂଳକୁ ମାଡ଼ି ଆସୁଥିବା ଢେଉ ସହ ଖେଳିବାକୁ ଆମେ ସମସ୍ତେ ଭଲ ପାଉ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଏହି ଢେଉ ଗୁଡ଼ିକ ପ୍ରକୃତରେ ସୃଷ୍ଟି କେମିତି ହୁଅନ୍ତି, ଏମାନଙ୍କ ପଛରେ ବିଜ୍ଞାନର କେଉଁ ଶକ୍ତି କାମ କରୁଛି? ତେବେ ଶ୍ରୋତା ବନ୍ଧୁ, ସମୁଦ୍ରର ଏହି ଢେଉ ଆମ ପରିବେଶ ଆଉ ସାମୁଦ୍ରିକ ଜୀବନକୁ କିପରି ଭାବେ ପ୍ରଭାବିତ କରୁଛି, ସେସବୁ ବିଷୟରେ ଚାଲନ୍ତୁ ଶୁଣିବା ଗୋଟିଏ ଆଲୋଚନା, ଯେଉଁଥିପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଉତ୍ତମ କୁମାର ମାନସିଂ।
1: ପୃଥିବୀ ପୃଷ୍ଠର ପ୍ରାୟ 71% ଅଂଶ ସମୁଦ୍ର ଦ୍ୱାରା ଆବୃତ, ଏଥିପାଇଁ ପୃଥିବୀକୁ ନୀଳ ଗ୍ରହ ବୋଲି କୁହାଯାଏ। ସମୁଦ୍ର ଓ ମହାସାଗରର ଜଳ ସର୍ବଦା ଗତିଶୀଳ ରହିଥାଏ। ଏହା ପୃଥିବୀର ଜଳବାୟୁ, ପାଣିପାଗ, ଜୈବ ବିବିଧତା ଓ ମାନବ ଜୀବନକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହି ସମୁଦ୍ରର ଗତି 3 ପ୍ରମୁଖ ରୂପରେ ଦେଖାଯାଏ, ସମୁଦ୍ର ତରଙ୍ଗ, ଜୁଆର ଭଟ୍ଟା ଏବଂ ସମୁଦ୍ର ସ୍ରୋତ। ଏଥିମଧ୍ୟରୁ ସମୁଦ୍ର ତରଙ୍ଗ ହେଉଛି ସବୁଠାରୁ ସାଧାରଣ ଏବଂ ସହଜରେ ଦୃଶ୍ୟମାନ ଜଳଗତି। ସମୁଦ୍ର ପୃଷ୍ଠରେ ପବନର ବେଗ, ଘର୍ଷଣ, ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ମହାକର୍ଷଣ ଶକ୍ତି, ସମୁଦ୍ର ତଳରେ ଭୂମିକମ୍ପ, ଆଗ୍ନେୟଗିରି ଉଦ୍ଗୀକରଣ ପରି ପ୍ରାକୃତିକ ଘଟଣାର ପ୍ରଭାବରେ ସମୁଦ୍ର ଜଳରେ ତରଙ୍ଗ ସୃଷ୍ଟି ହୁଏ। ପବନର ଶକ୍ତି ଦ୍ୱାରା ସମୁଦ୍ର ପୃଷ୍ଠରେ ସୃଷ୍ଟି ହେଉଥିବା ଜଳର ଉଠାଣ ଓ ପଡ଼ାଣକୁ ସମୁଦ୍ର ତରଙ୍ଗ ବୋଲି କୁହାଯାଏ। ଏଥିରେ ଜଳ ଦୂରକୁ ସରିଯାଏ ନାହିଁ, ବରଂ ଶକ୍ତି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାଏ। ଯଦି ଆମେ ସମୁଦ୍ର ତରଙ୍ଗର ପ୍ରକାର ବିଷୟରେ ଆଲୋଚନା କରିବା, ଏହା ମୁଖ୍ୟତଃ 2 ପ୍ରକାରର। ପ୍ରଥମତଃ ପବନଜନିତ ତରଙ୍ଗ, ଯାହା ସବୁଠାରୁ ସାଧାରଣ ତରଙ୍ଗ। ଏହା ପବନର ଘର୍ଷଣ ଦ୍ୱାରା ସମୁଦ୍ର ପୃଷ୍ଠରେ ସୃଷ୍ଟି ହୋଇଥାଏ। ଏହା ସହିତ ସ୍ୱେଲ୍ ତରଙ୍ଗ ବି ଆମର ସମୁଦ୍ରରେ ଦେଖାଯାଏ, ଯାହାକି ଦୂର ସମୁଦ୍ରରେ ସୃଷ୍ଟି ହୋଇ ଦୀର୍ଘ ଦୂରତା ଅତିକ୍ରମ କରି ଉପକୂଳକୁ ପହଞ୍ଚୁଥିବା ସୁସଂଗଠିତ ତରଙ୍ଗ ହୋଇଥାଏ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ପ୍ରତିଦିନ ସମୁଦ୍ର ଜଳ 2 ଉପରକୁ ଉଠେ ଏବଂ 2 ତଳକୁ ଖସେ। ଏହି ଜଳସ୍ତର ବଢ଼ିବାକୁ ଜୁଆର ଏବଂ ଜଳସ୍ତର କମିବାକୁ ଭଟ୍ଟା କୁହାଯାଏ। ଶ୍ରୋତାବନ୍ଧୁ, ଏହା କେବଳ ସମୁଦ୍ରରେ ସୀମିତ ନୁହେଁ, ବଡ଼ ନଦୀ ମୁହାଣ ଓ ମୋହନା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ। ଏହାର ଇତିହାସ ବିଷୟରେ ଅବଲୋକନ କଲେ ଜଣାଯାଏ ଯେ ପ୍ରାଚୀନ କାଳରୁ ଉପକୂଳ ଅଞ୍ଚଳରେ ଲୋକମାନେ ଜୁଆର ଭଟ୍ଟାକୁ ଲକ୍ଷ୍ୟ କରୁଥିଲେ। ମାଛ ଧରା, ନୌଯାତ୍ରା ଓ ବାଣିଜ୍ୟ ପାଇଁ ସେମାନେ ଏହାର ସମୟ ଜାଣୁଥିଲେ। ପରେ ବିଜ୍ଞାନୀମାନେ ଅଧ୍ୟୟନ କରି ଜାଣିଲେ ଯେ ଜୁଆର ଭଟ୍ଟାର ମୁଖ୍ୟ କାରଣ ହେଉଛି ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି। ସୂର୍ଯ୍ୟ ମଧ୍ୟ ଏଥିରେ ପ୍ରଭାବ ପକାଏ, କିନ୍ତୁ ଚନ୍ଦ୍ର ପୃଥିବୀର ନିକଟରେ ଥିବାରୁ ଏହାର ପ୍ରଭାବ ଅଧିକ ଅନୁଭୂତ ହୁଏ। ଯଦି ଆମେ ମାଧ୍ୟାକର୍ଷଣ ଶକ୍ତିର ସିଦ୍ଧାନ୍ତକୁ ଅନୁସରଣ କରିବା, ତେବେ ଜାଣିବା ପୃଥିବୀର ପ୍ରତ୍ୟେକ ବସ୍ତୁ ପରସ୍ପରକୁ ଆକର୍ଷଣ କରେ ଏବଂ ଏହି ଆକର୍ଷଣ ବଳ ସମୁଦ୍ର ଜଳର ଉଠାଣ ଓ ପଡ଼ାଣର ମୁଖ୍ୟ କାରଣ ହୋଇଥାଏ। ଶ୍ରୋତାବନ୍ଧୁ, ଜୁଆର ଭଟ୍ଟା ସୃଷ୍ଟି ହେବା ପାଇଁ 3 ପ୍ରମୁଖ କାରଣ ରହିଛି। ପ୍ରଥମତଃ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି, ଯାହାକି ଆମେ ଜାଣିଛେ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ଉପଗ୍ରହ। ଏହାର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ସମୁଦ୍ର ଜଳକୁ ନିଜ ଆଡ଼କୁ ଟାଣିଥାଏ, ଫଳରେ ସେହି ସ୍ଥାନର ଜଳ ଫୁଲି ଉଠି ଜୁଆର ସୃଷ୍ଟି କରେ। ଦ୍ୱିତୀୟରେ ସୂର୍ଯ୍ୟର ମାଧ୍ୟାକର୍ଷଣ ଶକ୍ତି। ସୂର୍ଯ୍ୟ ପୃଥିବୀଠାରୁ ବହୁତ ଦୂରରେ ଥିଲେ ବି ଏହାର ବିଶାଳ ଆକାର ସମୁଦ୍ର ଜଳ ଉପରେ ପ୍ରଭାବ ପକାଏ। ଚନ୍ଦ୍ର ଓ ସୂର୍ଯ୍ୟର ମିଳିତ ପ୍ରଭାବରେ କେତେକ ସମୟରେ ଜୁଆର ଅଧିକ ଉଚ୍ଚ ହୁଏ। ତୃତୀୟତଃ ପୃଥିବୀର ଘୂର୍ଣ୍ଣନ। ପୃଥିବୀ ନିଜର ଅକ୍ଷ ଚାରିପଟେ ପଶ୍ଚିମରୁ ପୂର୍ବକୁ ଘୂରୁଥାଏ, ଯାହାଫଳରେ ପୃଥିବୀର ବିଭିନ୍ନ ସ୍ଥାନରେ 2 ଜୁଆର 2 ଭଟ୍ଟା ଅନୁଭୂତ ହୁଏ। ପୃଥିବୀ

ନିଜ ଚାରିପଟେ ଘୂର୍ଣ୍ଣନ ଯୋଗୁଁ କୋରିଓଲିସ୍ ପ୍ରଭାବ ସୃଷ୍ଟି କରେ। ଏହା ସିଧାସଳଖ ଭାବରେ ତରଙ୍ଗ ସୃଷ୍ଟି କରେ ନାହିଁ, କିନ୍ତୁ ତରଙ୍ଗ ସୃଷ୍ଟିକାରୀ ପବନର ଦିଗ ଓ ଗତିକୁ ଇଏ ପ୍ରଭାବିତ କରେ। କାହିଁକି ନା ଉତ୍ତର ଧ୍ରୁବୀୟ ଅଞ୍ଚଳରେ ପବନର ଦିଗକୁ ସେ ଦକ୍ଷିଣ ଦିଗକୁ ବୁଲେଇ ଦିଏ, ଏବଂ ଦକ୍ଷିଣ ଧ୍ରୁବୀୟ ଅଞ୍ଚଳରେ ସେ ପବନର ଦିଗକୁ ବାମ ପଟକୁ ସେ ବୁଲେଇ ଦିଏ, ଏବଂ ବିଷୁବ ରେଖା ଅଞ୍ଚଳରେ ଏହାର ପ୍ରଭାବ ବହୁତ ନଗଣ୍ୟ ଥାଏ ବା ନ୍ୟୁନ ରହିଥାଏ। ପୃଥିବୀ ନିଜର ଅକ୍ଷ ଚାରିପଟେ ବୁଲିବାକୁ ପ୍ରାୟ 24 ଘଣ୍ଟା ସମୟ ନିଏ। ଚନ୍ଦ୍ରର ଗତିକୁ ଧ୍ୟାନ ରଖିଲେ ଗୋଟିଏ ଜୁଆରରୁ ପରବର୍ତ୍ତୀ ଜୁଆର ପର୍ଯ୍ୟନ୍ତ ପ୍ରାୟ 12 ଘଣ୍ଟା 25 ମିନିଟ୍ ସମୟ ଲାଗେ, ଯାହାର ଫଳରେ ଆମର ଦୁଇ ପ୍ରକାରର ଜୁଆର ଅନୁଭୂତ ହୁଏ। ଶ୍ରୋତାବନ୍ଧୁ, ଏବେ ଜାଣିବା ଜୁଆରର ପ୍ରକାର ବିଷୟରେ। ମୁଖ୍ୟତଃ ଜୁଆର ଦୁଇ ପ୍ରକାରର, ଏକ ପ୍ରଥମତଃ ପ୍ରବଳ ଜୁଆର ଏବଂ ଦ୍ୱିତୀୟରେ ଏହା ହେଉଛି କ୍ଷୀଣ ଜୁଆର। ପ୍ରବଳ ଜୁଆରକୁ ଆମେ ସ୍ପ୍ରିଙ୍ଗ ଟାଇଡ଼୍ ବୋଲି କହୁ। ଏହା ହେଉଛି ଏକ ପ୍ରକାର ଜୁଆର ଯେଉଁଥିରେ ସମୁଦ୍ରର ଜଳସ୍ତର ସାଧାରଣ ଅପେକ୍ଷା ଅଧିକ ଉଚ୍ଚକୁ ବଢ଼ିଯାଏ, ଏବଂ ଭଟ୍ଟା ସମୟରେ ଜଳସ୍ତର ସାଧାରଣ ଅପେକ୍ଷା ଅଧିକ ତଳକୁ ଖସିଯାଏ। ଏହି ସମୟରେ ଜୁଆର ଓ ଭଟ୍ଟା ମଧ୍ୟରେ ଉଚ୍ଚତାର ପାର୍ଥକ୍ୟ ସର୍ବାଧିକ ହୋଇଥାଏ। ଅମାବାସ୍ୟା ଓ ପୂର୍ଣ୍ଣମୀ ଦିନ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ପ୍ରାୟ ଏକ ସରଳରେଖାରେ ଅବସ୍ଥିତ ହୁଅନ୍ତି। ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାକର୍ଷଣ ବଳ ପରସ୍ପରକୁ ସହଯୋଗ କରି ସମୁଦ୍ର ଜଳକୁ ଅଧିକ ଆକର୍ଷଣ କରେ, ଯାହାଫଳରେ ପ୍ରବଳ ଜୁଆର ବା ସ୍ପ୍ରିଙ୍ଗ ଟାଇଡ଼୍ ସୃଷ୍ଟି ହୋଇଥାଏ। ସେହିପରି ଚନ୍ଦ୍ରର ପ୍ରଥମ ପକ୍ଷ, ଯାହାକୁ ଆମେ ଶୁକ୍ଳ ଅଷ୍ଟମୀ ବୋଲି କହୁ, ଏବଂ ତୃତୀୟ ପକ୍ଷ, ଯାହାକି କୃଷ୍ଣ ଅଷ୍ଟମୀ, ଏହି ସମୟରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ପରସ୍ପର ସହିତ ପ୍ରାୟ 90 ଡିଗ୍ରୀ କୋଣରେ ଅବସ୍ଥାନ କରନ୍ତି। ଏହି ଅବସ୍ଥାରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ମହାକର୍ଷଣ ବଳ ପରସ୍ପରକୁ ଆଂଶିକ ଭାବେ ପ୍ରତିହତ କରେ, ଫଳରେ ସମୁଦ୍ର ଜଳରେ ଉଠାଣ କମିଯାଏ। ଏହି ଜୁଆରକୁ ଆମେ କ୍ଷୀଣ ଜୁଆର ବା ନିପ୍ ଟାଇଡ଼୍ ବୋଲି କହିଥାଉ। ଏହି କ୍ଷୀଣ ଜୁଆର ସମୟରେ ସମୁଦ୍ର ମଧ୍ୟକୁ ନଦୀର ଜଳ ନିରନ୍ତର ପ୍ରବେଶ କରିପାରେ, ଯାହାକି ବନ୍ୟାର ସମ୍ଭାବନାକୁ ଏଡ଼ାଇଥାଏ। ଏହି ସମୟରେ ସମୁଦ୍ର ଶାନ୍ତ ଥିବା ହେତୁ କେତେକ ସାମୁଦ୍ରିକ କାର୍ଯ୍ୟ ପାଇଁ ମଧ୍ୟ ଏହା ଉପଯୁକ୍ତ ହୋଇଥାଏ। ଠିକ୍ ସେହିଭଳି ପ୍ରବଳ ଜୁଆର ବଡ଼ ଜାହାଜର ଚଳାଚଳରେ ବହୁତ ସହାୟକ ହୋଇଥାଏ। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରର ଅବସ୍ଥାକୁ ବୁଝି ମାଛ ଧରିବାର ଯୋଜନା ବି କରିଥାନ୍ତି। ଜୁଆର ଶକ୍ତିରୁ ଆମେ ଅଧିକ ପରିମାଣରେ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିଥାଉ। ଜୁଆର ଭଟ୍ଟା ସମୁଦ୍ର ଜଳର ଚଳାଚଳକୁ ବଜାୟ ରଖି ଜଳକୁ ଅଧିକ ସତେଜ ରଖେ, ଏବଂ ଅନ୍ୟ ସାମୁଦ୍ରିକ ଜୀବର ବାସସ୍ଥାନକୁ ମଧ୍ୟ ସହାୟତା କରେ। ନଦୀ ମୁହାଣ ଓ ଉପକୂଳରେ ବାଲି ଜମା କରି ନୂତନ ଭୂମିର ସୃଷ୍ଟିରେ ମଧ୍ୟ ଏହା ସହାୟକ ହୋଇଥାଏ। ସମୁଦ୍ରର ଜଳ କେବଳ ତରଙ୍ଗ ଓ ଜୁଆର ଭଟ୍ଟା ଦ୍ୱାରା ଗତି କରେ ନାହିଁ, ବରଂ ବିଶାଳ ପରିମାଣରେ ଏକ ନିର୍ଦ୍ଦିଷ୍ଟ ଦିଗରେ ନିରନ୍ତର ପ୍ରବାହିତ ହୁଏ। ସମୁଦ୍ର ଜଳର ଏହି ନିୟମିତ ଓ ଦୀର୍ଘକାଳୀନ ପ୍ରବାହକୁ ସାମୁଦ୍ରିକ ସ୍ରୋତ ବା ଓସିଏନ୍ କରେଣ୍ଟ ବୋଲି କୁହାଯାଏ। ଏହା ସାଧାରଣତଃ ସ୍ଥାୟୀ ପବନ, ପୃଥିବୀର ଘୂର୍ଣ୍ଣନ, ତାପମାତ୍ରାର ପାର୍ଥକ୍ୟ, ଲବଣତାର ପାର୍ଥକ୍ୟ ଏବଂ ମହାଦେଶ ଓ ଉପକୂଳର ଆକୃତି ଉପରେ ନିର୍ଭର କରିଥାଏ। ଏହି ସାମୁଦ୍ରିକ ସ୍ରୋତ ଦୁଇ ପ୍ରକାରର ହୋଇଥାଏ। ପ୍ରଥମତଃ ଉଷ୍ମ ସ୍ରୋତ, ଯାହାକୁ ଆମେ ୱାର୍ମ କରେଣ୍ଟ ବୋଲି ବି କହୁ। ଏହା ଉଷ୍ମ କଟିବନ୍ଧୀୟ ଅଞ୍ଚଳରୁ ଧ୍ରୁବୀୟ ଅଞ୍ଚଳକୁ ପ୍ରବାହିତ ହେଉଥିବା ଉଷ୍ମ ଜଳର ସ୍ରୋତକୁ ଉଷ୍ମ ସ୍ରୋତ ବୋଲି କୁହାଯାଏ। ଏହା ଉପକୂଳର ତାପମାତ୍ରାକୁ ବଢ଼ାଇଥାଏ ଏବଂ ବର୍ଷାରେ ମଧ୍ୟ ସହାୟକ ହୋଇଥାଏ। ଶୀତଳ ସ୍ରୋତ, ଯାହାକୁ ଆମେ କୋଲ୍ଡ କରେଣ୍ଟ ବୋଲି କହୁ। ଧ୍ରୁବୀୟ ଅଞ୍ଚଳରୁ ଉଷ୍ମ ଅଞ୍ଚଳକୁ ପ୍ରବାହିତ ହେଉଥିବା ଶୀତଳ ଜଳର ସ୍ରୋତକୁ ଶୀତଳ ସ୍ରୋତ ବୋଲି କୁହାଯାଏ। ଏହା ଉପକୂଳର ତାପମାତ୍ରାକୁ କମାଇବା ସହିତ କେତେକ ସ୍ଥାନରେ କୁହୁଡ଼ି ମଧ୍ୟ ସୃଷ୍ଟି କରାଇଥାଏ। ଏତଦ୍ବ୍ୟତୀତ ଉପକୂଳ ଅଞ୍ଚଳରେ ମଧ୍ୟ ଉପକୂଳୀୟ ସାମୁଦ୍ରିକ ସ୍ରୋତ ଦେଖାଯାଏ। ଶ୍ରୋତାବନ୍ଧୁ, ଏହି ଉପକୂଳୀୟ ସାମୁଦ୍ରିକ ସ୍ରୋତ ଦୁଇ ପ୍ରକାରର ହୋଇଥାଏ। ପ୍ରଥମତଃ ଲଙ୍ଗସୋର୍ କରେଣ୍ଟ ବା ଲଙ୍ଗସୋର୍ ସ୍ରୋତ ବୋଲି ତାକୁ ଆମେ କହୁ। ଏହି ତରଙ୍ଗ ଯେତେବେଳେ କୂଳକୁ ତିର୍ଯ୍ୟକ ଭାବରେ ଆସେ, ସେତେବେଳେ କୂଳ ସହ ସମାନ୍ତରାଳ ଭାବରେ ଜଳ ପ୍ରବାହିତ ହୁଏ। ଏହା ବାଲି ଓ ପଲ୍ଲୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରେ। ଏହା ବେଳାଭୂମିର ଆକୃତି ମଧ୍ୟ ପରିବର୍ତ୍ତନ କରେ। ଏହା ଉପକୂଳକୁ ପରିଚାଳନା ଓ ବନ୍ଦର ନିର୍ମାଣରେ ମଧ୍ୟ ସହାୟକ ହୋଇଥାଏ। ଏହାପରେ ଅନ୍ୟ ଉପକୂଳୀୟ ସାମୁଦ୍ରିକ ସ୍ରୋତକୁ ଆମେ ରିପ୍ କରେଣ୍ଟ ବା ରିପ୍ ସ୍ରୋତ ବୋଲି ମଧ୍ୟ କହିଥାଉ। ଏହି ରିପ୍ ସ୍ରୋତ

0: ଦିଶୁଛି ସମୁଦ୍ର ତଟରୁ ସିଧା ସମୁଦ୍ର ଆଡ଼କୁ ବହୁଥିବା ଅତ୍ୟନ୍ତ ଶକ୍ତିଶାଳୀ ସଂକୀର୍ଣ୍ଣ ଏବଂ ଦ୍ରୁତ ଜଳପ୍ରବାହ। ଏହା ସମୁଦ୍ର ସ୍ନାନକାରୀଙ୍କ ପାଇଁ ସବୁଠାରୁ ବିପଜ୍ଜନକ। ଶ୍ରୋତାବନ୍ଧୁ, ଆପଣମାନେ ଜାଣିଥିବେ ସମୁଦ୍ରର ଗାଧେଇବା ସମୟରେ ବହୁତ ଲୋକ ସେଥିରେ ଭାସି ଯାଆନ୍ତି, ଏହା ମୁଖ୍ୟତଃ ଏହି ରିପ୍ କରେଣ୍ଟ ପାଇଁ। ଏହା ଅତ୍ୟନ୍ତ ବିପଜ୍ଜନକ। ଏହା ଉପକୂଳୀୟ ସ୍ରୋତମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ଏହା ଲଗାତାର ତରଙ୍ଗ ଉପକୂଳକୁ ଜଳ ଆଣିଥାଏ ଏବଂ ତଟ ନିକଟରେ ଏହା ଜଳ ସଞ୍ଚୟ ବି କରିଥାଏ। ସେହି ଜଳ ସଂକୀର୍ଣ୍ଣ ରାସ୍ତା ଦେଇ ଦ୍ରୁତ ବେଗରେ ପୁଣି ସମୁଦ୍ରକୁ ଫେରିଯାଇଥାଏ। ସମୁଦ୍ର ତଟରୁ ସିଧା ସମୁଦ୍ର ଆଡ଼କୁ ଏହା ପ୍ରବାହିତ ହୁଏ। ଏହା ଅତ୍ୟନ୍ତ ଦ୍ରୁତ ଓ ଶକ୍ତିଶାଳୀ। ଏହା ହଠାତ୍ ସୃଷ୍ଟି ହୋଇପାରେ ଏବଂ ଏହାକୁ ଚିହ୍ନଟ କରିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। ଏହା ପହଁରାଳିକୁ ସମୁଦ୍ର ଭିତରକୁ ଟାଣି ନେଇପାରେ। ଏହି ରିପ୍ କରେଣ୍ଟ ପାଇଁ ପ୍ରତିବର୍ଷ ସମୁଦ୍ରରେ ବହୁତ ଦୁର୍ଘଟଣା ଘଟିଥାଏ। ଏହା ମଧ୍ୟ ଉଦ୍ଧାର କାର୍ଯ୍ୟକୁ ମଧ୍ୟ କଷ୍ଟସାଧ୍ୟ କରିଦିଏ। ଏଥିରୁ ବଞ୍ଚିବା ପାଇଁ ପ୍ରଥମତଃ ଭୟଭୀତ ହୁଅନ୍ତୁ ନାହିଁ। ଶ୍ରୋତାବନ୍ଧୁ, ଆପଣ ସିଧା ତଟକୁ ପହଁରିବାକୁ ଚେଷ୍ଟା କେବେ କରିବେ ନାହିଁ। ଏହା ସ୍ରୋତର ସମାନ୍ତରାଳ ଭାବେ ଡାହାଣ କିମ୍ବା ବାମକୁ ପହଁରନ୍ତୁ, ଏଥିରୁ ନିଶ୍ଚୟ ଭାବେ ମୁକ୍ତ ହୋଇପାରିବେ। ସ୍ରୋତରୁ ବାହାରି ଆସିବା ପରେ ଧୀରେ ଧୀରେ ତଟକୁ ଫେରନ୍ତୁ। ଆବଶ୍ୟକ ହେଲେ ସାହାଯ୍ୟ ପାଇଁ ମଧ୍ୟ ହାତ ହଲାଇ ପାରିବେ। ସମୁଦ୍ର ସ୍ରୋତ ହେଉଛି ସମୁଦ୍ର ଜଳର ନିରନ୍ତର ପ୍ରବାହ। ଜୁଆର ଭଟ୍ଟା ହେଉଛି ଚନ୍ଦ୍ର ସୂର୍ଯ୍ୟର ମାଧ୍ୟାକର୍ଷଣ ବଳ ଯୋଗୁଁ ସମୁଦ୍ର ଜଳର ନିୟମିତ ଉଠାପଡ଼ା, ଏବଂ ସମୁଦ୍ର ତରଙ୍ଗ ହେଉଛି ପ୍ରଧାନତଃ ପବନ ଦ୍ୱାରା ସୃଷ୍ଟ ସମୁଦ୍ର ପୃଷ୍ଠର ଦୋଳନ। ଏହି ତିନୋଟି ସାମୁଦ୍ରିକ ପ୍ରକ୍ରିୟା ପରସ୍ପର ଭିନ୍ନ ହୋଇଥିଲେ ମଧ୍ୟ ସମୁଦ୍ର ପରିବେଶ, ଉପକୂଳ ଏବଂ ମାନବ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ ଭାବୁଥିବେ ପୋଖରୀ କିମ୍ବା ନଦୀରେ ସମୁଦ୍ର ପରି ବଡ଼ ତରଙ୍ଗ କାହିଁକି ଦେଖାଯାଏ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ସଠିକ୍ ନୁହେଁ। ପୋଖରୀ ଓ ନଦୀରେ ମଧ୍ୟ ଛୋଟ ଛୋଟ ତରଙ୍ଗ ସୃଷ୍ଟି ହୁଏ, କିନ୍ତୁ ସମୁଦ୍ର ପରି ବିଶାଳ ତରଙ୍ଗ ଦେଖାଯାଏ ନାହିଁ। ଏହାର କାରଣ ହେଉଛି ଜଳର ପରିମାଣ ବହୁତ କମ୍ ଏବଂ ପବନର ପ୍ରଭାବ ମଧ୍ୟ କମ୍ ରହେ। ଏହା ସହିତ ଜଳାଶୟର ଆକାର ଛୋଟ ରହିଥାଏ ଏବଂ ଏହାର ଗଭୀରତା ମଧ୍ୟ କମ୍ ରହିଥାଏ, ଯାହାଫଳରେ ଏଠି ବଡ଼ ବଡ଼ ତରଙ୍ଗ ସୃଷ୍ଟି ହୋଇପାରେ ନାହିଁ। ଆମେ ଯଦି ଓଡ଼ିଶାକୁ ଅବଲୋକନ କରିବା, ଏହାର ପ୍ରାୟ 480 କିଲୋମିଟର ଲମ୍ବା ଉପକୂଳ ରହିଛି। ଏହା ବଙ୍ଗୋପସାଗର ସହ ସଂଲଗ୍ନ ଅଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏହାର ଉପକୂଳରେ ଅବସ୍ଥିତ। ଓଡ଼ିଶା ଉପକୂଳରେ ପ୍ରବାହିତ ସମୁଦ୍ର ସ୍ରୋତ ଉପକୂଳୀୟ ପରିବେଶ, ଭୂପୃଷ୍ଠ ଗଠନ, ମତ୍ସ୍ୟ ସମ୍ପଦ, ନୌ ପରିବହନ ଏବଂ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଲଙ୍ଗସୋର ସ୍ରୋତ, ରିପ୍ ସ୍ରୋତ, ଜୁଆର ଜନିତ ସ୍ରୋତ ଏବଂ ପୂର୍ବ ଭାରତ ଉପକୂଳୀୟ ସ୍ରୋତ ପରସ୍ପର ଭିନ୍ନ ହୋଇଥିଲେ ମଧ୍ୟ ଉପକୂଳ ରକ୍ଷାରେ ସେମାନଙ୍କର ଗୁରୁତ୍ୱ ଅତୁଳନୀୟ। ଏହି ସ୍ରୋତଗୁଡ଼ିକ ବାଲି ଓ ପଲ୍ଲୀର ସ୍ଥାନାନ୍ତରଣ, ଉପକୂଳ କ୍ଷୟ ଏବଂ ନୂତନ ଭୂ ଆକୃତି ସୃଷ୍ଟିରେ ସହାୟକ ହେବା ସହିତ ସମୁଦ୍ରର ଜୈବ ବିବିଧତା ଓ ମତ୍ସ୍ୟ ସମ୍ପଦକୁ ମଧ୍ୟ ପ୍ରଭାବିତ କରନ୍ତି। ଅନ୍ୟପକ୍ଷରେ ରିପ୍ ସ୍ରୋତ ପରି ବିପଜ୍ଜନକ ସ୍ରୋତ ସମୁଦ୍ର ସ୍ନାନକାରୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ସେହିପାଇଁ ଏହି ସ୍ରୋତର ପ୍ରକୃତି, କାର୍ଯ୍ୟପ୍ରଣାଳୀ ଓ ପ୍ରଭାବ ସମ୍ବନ୍ଧରେ ସଠିକ୍ ଜ୍ଞାନ ରହିବା ଅତ୍ୟନ୍ତ ଆବଶ୍ୟକ। ତେଣୁ ଓଡ଼ିଶା ଉପକୂଳର ସୁସ୍ଥାୟୀ ବିକାଶ, ସାମୁଦ୍ରିକ ସମ୍ପଦର ସଂରକ୍ଷଣ, ଦୁର୍ଯୋଗ ପରିଚାଳନା ଏବଂ ଜନସଂଖ୍ୟା ସୁରକ୍ଷା ପାଇଁ ସମୁଦ୍ର ସ୍ରୋତ ସମ୍ବନ୍ଧୀୟ ବୈଜ୍ଞାନିକ ଜ୍ଞାନ ଓ ସଚେତନତାର ବିଶେଷ ଆବଶ୍ୟକତା ରହିଛି।
1: ଶ୍ରୋତାବନ୍ଧୁ, ଉତ୍ତମ କୁମାର ମାନସିଂ ସାର୍ଙ୍କ ଠାରୁ ଆମେ ବର୍ତ୍ତମାନ ଜାଣିଲେ ସାମୁଦ୍ରିକ ତରଙ୍ଗ, ଜୁଆର ଭଟ୍ଟା ଏବଂ ଏହା ଆମ ପ୍ରକୃତିକୁ କିପରି ଭାବରେ ପ୍ରଭାବିତ କରୁଛି। ଶ୍ରୋତାବନ୍ଧୁ, ଆପଣ ବର୍ତ୍ତମାନ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ, ଆଉ ଆମେ ଯୋଡ଼ି ହେଇଛେ ଆମର ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମରେ। ତେବେ ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛି ବିଜ୍ଞାନ କଥା ବିଭାଗକୁ। ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଆକାଶର ମାୟାବୀ ବର୍ଷା ମାନେ ଫାଣ୍ଟମ୍ ରେନ୍ ସମ୍ପର୍କରେ। ଶ୍ରୋତାବନ୍ଧୁ, ଥରେ କଳ୍ପନା କରନ୍ତୁ ତ, ଆପଣ ଖରାଦିନେ ବାହାରେ ଠିଆ ହୋଇଛନ୍ତି, ଆକାଶରେ କଳା ମେଘ ଘୁଟି ଆସିଲା, ଆପଣ ଦେଖିଲେ

ଯେ ମେଘରୁ କଳା ଚାଦର ଭଳି ପ୍ରବଳ ବର୍ଷା ତଳକୁ ଖସୁଛି। ଆପଣ ଭିଜିବା ପାଇଁ ପ୍ରସ୍ତୁତ ହୋଇଗଲେ, କିନ୍ତୁ ଆଶ୍ଚର୍ଯ୍ୟର କଥା, ଆପଣଙ୍କ ଉପରେ ଟୋପେ ହେଲେ ବି ପାଣି ପଡ଼ିଲା ନାହିଁ। ଆପଣ ମାଟିକୁ ଚାହିଁଲେ ମାଟି ମଧ୍ୟ ସମ୍ପୂର୍ଣ୍ଣ ଶୁଖିଲା। ଆପଣ ବର୍ତ୍ତମାନ ଭାବିବେ ଯେ ଏହା ଆଖିର ଭ୍ରମ ନା କୌଣସି ଯାଦୁ। ନା ଶ୍ରୋତା ବନ୍ଧୁ, ଏହା ହେଉଛି ପ୍ରକୃତିର ସବୁଠାରୁ ବଡ଼ ଯାଦୁ, ଯାହାକୁ ବିଜ୍ଞାନ ଭାଷାରେ ଭିର୍ଗା ବା ସାଧାରଣ ଭାଷାରେ ଫାଣ୍ଟମ ରେନ୍ ବା ମାୟାବୀ ବର୍ଷା କୁହାଯାଏ। ଚାଲନ୍ତୁ ଆଜିର ବିଜ୍ଞାନ କଥାରେ ଆମେ କଥା ହେବା ଏହି ଅଦେଖା ବର୍ଷାର ଅଦ୍ଭୁତ ରହସ୍ୟ ସମ୍ପର୍କରେ। ଶ୍ରୋତା ବନ୍ଧୁ, ସାଧାରଣତଃ ମେଘରୁ ପାଣି ବାହାରିଲେ ତାହା ଭୂମିରେ ପଡ଼ିଥାଏ, କିନ୍ତୁ ଏହି ଫାଣ୍ଟମ ରେନ୍ ସେତେବେଳେ ହୁଏ ଯେତେବେଳେ ଆକାଶର ଉପର ଭାଗ ଆଉ ତଳ ଭାଗର ବାୟୁମଣ୍ଡଳ ଭିତରେ ଗୋଟିଏ ବଡ଼ ପାର୍ଥକ୍ୟ ରହିଥାଏ। ଆକାଶର ଉପରେ ଯେଉଁଠି ମେଘ ଥାଏ ସେଠାରେ ବାତାବରଣ ଥଣ୍ଡା ଆଉ ଓଦାଳିଆ ଥାଏ। ମେଘ ବର୍ଷା ତ ଛାଡ଼ିଦିଏ, କିନ୍ତୁ ମେଘର ଠିକ୍ ତଳେ ଅର୍ଥାତ୍ ଆମ ମୁଣ୍ଡ ଉପରେ ଥିବା ବାୟୁମଣ୍ଡଳ ଅତ୍ୟଧିକ ଗରମ ଏବଂ ଶୁଖିଲା ଥାଏ। ଆଉ ଏହି ଶୁଖିଲା ପବନ ଗୋଟିଏ ବଡ଼ କାଗଜ ଭଳି କାମ କରେ। ବର୍ଷା ଟୋପା ଗୁଡ଼ିକ ତଳକୁ ଖସୁଥିବା ବେଳେ ଏହି ପ୍ରବଳ ଗରମ ଆଉ ଶୁଖିଲା ପବନ ସେଗୁଡ଼ିକୁ ମାଟିରେ ପହଞ୍ଚିବା ପୂର୍ବରୁ ହିଁ ମଝି ଆକାଶରେ ବାଷ୍ପୀଭୂତ କରିଦିଏ। ଆଉ ଯଦି ଆପଣ ଏହାକୁ ଦୂରରୁ ଦେଖିବେ, ଲାଗିବ ସତେ ଯେମିତି ମେଘରୁ ଜେଲିଫିସ୍ର ଗୋଡ଼ ଭଳି କିଛି କଳା କଳା ସୂତା ତଳକୁ ଝୁଲୁଛି, କିନ୍ତୁ ମାଟିକୁ ଛୁଇଁବା ଆଗରୁ ହିଁ ଏହା ଶୂନ୍ୟରେ ମିଳେଇଯାଏ। ସେଥିପାଇଁ ତ ଏହାକୁ ଫାଣ୍ଟମ ରେନ୍ କୁହାଯାଏ। ତେବେ ଶ୍ରୋତା ବନ୍ଧୁ, ଏହି ବର୍ଷା ଦେଖିବାକୁ ଯେତିକି ସୁନ୍ଦର, ପରିବେଶ ପାଇଁ ଏହା କେତେକ ସମୟରେ ସେତିକି ବିପଜ୍ଜନକ ମଧ୍ୟ ପାଲଟିଯାଏ। ଆଫ୍ରିକା, ଆମେରିକା କିମ୍ବା ଭାରତର ମରୁଭୂମି ଅଞ୍ଚଳରେ ଚାଷୀମାନେ ଆକାଶକୁ ଚାହିଁ ବର୍ଷାକୁ ସବୁବେଳେ ଅପେକ୍ଷା କରନ୍ତି। ମେଘ ବି ଆସେ, କିନ୍ତୁ ଗରମ ପବନ ଯୋଗୁଁ ତାହା ଶୂନ୍ୟରେ ହଜିଯାଏ। ତେବେ ଏହି ଫାଣ୍ଟମ ରେନ୍ର ସବୁଠାରୁ ବଡ଼ ବିପଦ ହେଉଛି, ଏହି ମେଘରୁ ବିଜୁଳି ତ ମାରେ କିନ୍ତୁ ପାଣି ପଡ଼େ ନାହିଁ। ସେଥିପାଇଁ ଏହାକୁ ଡ୍ରାଏ ଲାଇଟନିଂ ବୋଲି ମଧ୍ୟ କୁହାଯାଇଥାଏ। ଆଉ ପାଣି ପଡ଼ୁନଥିବାରୁ ଏହି ବିଜୁଳି ଯୋଗୁଁ ବେଳେବେଳେ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଯାଇଥାଏ, ଯାହା ପ୍ରକୃତିକୁ ଛାରଖାର ମଧ୍ୟ କରିଦିଏ। ତେବେ ଶ୍ରୋତା ବନ୍ଧୁ, ଆଜିର ବିଜ୍ଞାନ କଥାରେ ଆମେ ତ ଜାଣିଲେ ଆକାଶର ସେହି ମାୟାବୀ ବର୍ଷା ବା ଫାଣ୍ଟମ ରେନ୍ ବିଷୟରେ। ପ୍ରକୃତି ସତରେ କେତେ ରହସ୍ୟମୟ କହିଲେ! ଆଗକୁ ଯେତେବେଳେ ବି ଆପଣ ଖରାଦିନେ ଆକାଶରେ ମେଘ ଦେଖିବେ, ଟିକେ ଭଲ ଭାବେ ଲକ୍ଷ୍ୟ କରିବେ ତ, କାଳେ ଆପଣଙ୍କ ମୁଣ୍ଡ ଉପରେ ବି ଖେଳ ଚାଲିଥିବ ଏଇ ମାୟାବୀ ବର୍ଷା ମାନେ ଫାଣ୍ଟମ ରେନ୍। ଶ୍ରୋତାବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ବିଜ୍ଞାନ ସମାଚାର। ଚୀନର ମହାକାଶ ସଂସ୍ଥା ଦ୍ୱାରା ପ୍ରେରିତ TN-1/2 ମହାକାଶ ଯାନ ପ୍ରାୟ 100 କୋଟି କିଲୋମିଟରରୁ ଅଧିକ ଯାତ୍ରା କରି ପୃଥିବୀର ଏକ କ୍ୱାସି ମୁନ୍ ବା ପୃଥିବୀର କକ୍ଷପଥ ନିକଟରେ ଥିବା ଗୋଟିଏ ଗ୍ରହାଣୁ ନିକଟରେ ସଫଳତାର ସହ ପହଞ୍ଚିଛି। ଆଉ ଏହା ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଖୁବ୍ ଶୀଘ୍ର ଫେରିଆସିବ। ବୈଜ୍ଞାନିକମାନେ କୌଣସି ପ୍ରାକୃତିକ ଜୀବର ସାହାଯ୍ୟ ନ ନେଇ ସମ୍ପୂର୍ଣ୍ଣ କୃତ୍ରିମ ଉତ୍ପାଦନରେ ଏକ ଜୀବନ୍ତ ସିନ୍ଥେଟିକ୍ କୋଷ ବା ସିନ୍ଥେଟିକ୍ ସେଲ୍ ତିଆରି କରିଛନ୍ତି। ବୈଜ୍ଞାନିକମାନେ ଲାବରେଟୋରୀ କେମିକାଲ ସାହାଯ୍ୟରେ କୃତ୍ରିମ ଡିଏନ୍ଏ ଚେନ୍ ପ୍ରସ୍ତୁତ କରି ତାକୁ ଗୋଟିଏ କୃତ୍ରିମ ଚର୍ବି ଜାତୀୟ ଆସ୍ତରଣ ବା ଲିପିଡ୍ ମେମ୍ବ୍ରେନ୍ ଭିତରେ ସେଟ୍ କରିବା ପରେ ସେଥିରେ ଜୀବନ ଧାରଣ ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଜିନ୍ଗୁଡ଼ିକୁ ଇଞ୍ଜିନିୟରିଂ କରି ରଖିବା ଦ୍ୱାରା ତିଆରି ହୋଇଛି ଏହି ପ୍ରଥମ ସିନ୍ଥେଟିକ୍ କୋଷ। ଏହି ସିନ୍ଥେଟିକ୍ କୋଷଟି କେବଳ ଗୋଟିଏ ନିର୍ଜୀବ ପଦାର୍ଥ ନୁହଁ, ବରଂ ଏହା ପରିବେଶରୁ ଶକ୍ତି ଏବଂ ଖାଦ୍ୟ ଗ୍ରହଣ କରି ନିଜର ଆକାର ବୃଦ୍ଧି କରିବାରେ ସକ୍ଷମ ହେଉଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା, ନିଜେ ନିଜେ ଏହା ସେଲ୍ ଡିଭିଜନ୍ ବା ବିଭାଜନ କରି ନୂଆ କୋଷ ମଧ୍ୟ ସୃଷ୍ଟି କରୁଛି, ଯାହା କେବଳ ଗୋଟିଏ ଜୀବନ୍ତ କୋଷ ଦ୍ୱାରା ହିଁ ସମ୍ଭବ। ତେବେ ଏହି ଆବିଷ୍କାର ଦ୍ୱାରା ଭବିଷ୍ୟତରେ ମଣିଷ ନିଜ ଇଚ୍ଛା ଅନୁଯାୟୀ କୋଷ ତିଆରି କରିବ। ଉଦାହରଣ ସ୍ୱରୂପ, ଏମିତି କୃତ୍ରିମ କୋଷ ତିଆରି କରାଯାଇପାରିବ ଯାହା ଶରୀର ଭିତରକୁ ଯାଇ କେବଳ କ୍ୟାନ୍ସର କୋଷକୁ ଖୋଜି ଖୋଜି ମାରିଦେବ, କିମ୍ବା ପରିବେଶରୁ ସମସ୍ତ ପ୍ରଦୂଷଣକୁ ଶୋଷି ନେବ। ସେଥିପାଇଁ ଏହି ସିନ୍ଥେଟିକ୍ କୋଷକୁ ବାୟୋଲୋଜିକାଲ ରିଭଲ୍ୟୁସନର ଗୋଟିଏ ଅଂଶ ବୋଲି ମଧ୍ୟ କୁହାଯାଉଛି। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକାକୁ ଏଇଠି ଶେଷ କରିବାକୁ ହେବ, କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ଚିଠି ଦ୍ୱାରା ଜଣାନ୍ତୁ। ଆମ ଠିକଣାଟି ହେଉଛି ବିଜ୍ଞାନ ବର୍ତ୍ତିକା କାର୍ଯ୍ୟକ୍ରମ, ଆକାଶବାଣୀ, ପୁରୀ, ପିନ୍କୋଡ଼ 752001। ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ WhatsApp କିମ୍ବା ମେସେଜ ଜରିଆରେ ମଧ୍ୟ ଦେଇପାରିବେ। ଆମ ନମ୍ବରଟି ହେଉଛି

0: 9437037892। ଆଉ ଥରେ କହି ରଖୁଛି 9437037892। ଶ୍ରୋତା ବନ୍ଧୁ, ଆମ କାର୍ଯ୍ୟକ୍ରମ ବିଜ୍ଞାନ ବର୍ତ୍ତିକା ଆପଣ ପ୍ରତ୍ୟେକ ମାସର ତୃତୀୟ ମଙ୍ଗଳବାର ଦିନ 9:30 ଆକାଶବାଣୀ ପୁରୀର 103.4 FM ଟ୍ୟୁନ୍ କରି ଶୁଣିପାରିବେ। ତେବେ ଏହିପରି ବିଜ୍ଞାନକୁ ଭଲ ପାଆନ୍ତୁ, ଆମ କାର୍ଯ୍ୟକ୍ରମକୁ ଭଲ ପାଇବା ସହିତ ପ୍ରକୃତିକୁ ମଧ୍ୟ ଭଲ ପାଆନ୍ତୁ, ଆଉ ପ୍ରକୃତିର ସଂରକ୍ଷଣ ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। କାରଣ ଆମ ପ୍ରକୃତି ଯଦି ସଂରକ୍ଷିତ ହୋଇପାରିବ, ତାହେଲେ ଆମ ଭବିଷ୍ୟତ ପିଢ଼ି ମଧ୍ୟ ସୁରକ୍ଷିତ ହୋଇପାରିବେ। ଏହି ଚିନ୍ତାଧାରା ସହ ମୋତେ ବର୍ତ୍ତମାନ ବିଦାୟ ଦିଅନ୍ତୁ। ମୁଁ ପ୍ରିୟଦର୍ଶିନୀ ସାହୁ ରହୁଛି, ନମସ୍କାର।
1: ଶୁଣୁଥିଲେ ବିଜ୍ଞାନ ବର୍ତ୍ତିକା, ଏଠି ଶେଷ କଲୁ। ବର୍ତ୍ତମାନ ଶୁଣନ୍ତୁ ଗୀତିନାଟ୍ୟ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରଚାର କରୁଛୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ବୁଝୁଛି ମହାମନ୍ତ୍ରୀ।
1: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏଇ ମହାର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
0: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ, ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ, ଆପଣେ ମୁଁ ନିଜେ ଏହି ବିଦ୍ରୋହ ଦମନ କରିବାକୁ ଯିବି। ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇ ଦେବାକୁ ହେବ, ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ପକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: ତମ ଅତ୍ୟନ୍ତ ଚତୁରତାର ସହିତ ତମେ ଉତ୍କଳ ରାଜ ସିଂହାସନକୁ କରଗତ କରିଛ। ଆଉ ସେଇଦିନଠାରୁ ଅଗ୍ରଜ ବିକ୍ରମଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଗ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମ ସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତା, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ। ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡ଼ି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ?

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗ ମୋର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳ ତରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇଯାଇଛନ୍ତି।
1: ହଁ ଯେ ମା, ଆକାଶ ଯେଉଁଠି ଧରିତ୍ରୀ ସହିତ ମିଶିଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମଉଡ଼ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
1: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବାଃ, ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା, ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ଭାରି ଝରି ପଡ଼ୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲେଖ୍ୟ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ, କ୍ଳାନ୍ତ, ଆହତ।
1: ହଁ ହଁ ଜେମା, ରଣକ୍ଳାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
2: ପାଣି, ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି, ପାଣି।
0: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା,
1: ଜେମା
0: ଯାଅ, ତୁରନ୍ତ ଜଳ ନେଇ ଆସ।
2: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
0: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
1: ନିଅନ୍ତୁ ଜେମା ଦେଇ ପାଣି।

0: ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବି, କୋଉ ଭାଷାରେ ସେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ। ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
0: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍କ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?

0: ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନେ ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
1: ଗଜପତି ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଡ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆହୋ ଆହୋ ଭାଗ୍ୟ ମୋର, ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
2: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
0: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚୀ ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
2: ପ୍ରଣାମ ଦେବୀ।
1: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ। ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
1: ପ୍ରଣାମ ମହାରାଜ।
0: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କ'ଣ ଅସୁସ୍ଥ?
4: ନା, ସେପରି କିଛି ନୁହେଁ। ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
3: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
6: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୃଷ୍ଣ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା।
5: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଞ୍ଚ।
3: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
4: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
5: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
4: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା, ବୈଦବ ତାଇଲା ତାହା।

0: ଆସନ୍ତୁ ଆସନ୍ତୁ କାନ୍ତି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନା ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା ଆପଣେ, ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାର ସିଦ୍ଧି ସେପରି ହୁଏ। ମୁଁ ଗଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କ ଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଏ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସିଏ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ ଗଜପତି।

0: କଣ ଦେଖୁଛି ମୁଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ଗଣପତିଙ୍କ ଆବିର୍ଭାବ କି ସୁନ୍ଦର ରୂପ ଗଜ ମୁଣ୍ଡ ସୁପକର୍ଣ୍ଣ ସମଗ୍ର କଳେବର ରକ୍ତ ରଞ୍ଜିତ ଚତୁର୍ଭୁଜରେ ପାଶ ଅଙ୍କୁଶ ବରାଭୟ ଶୋଭିତ ହେ ବିଘ୍ନନାଶନ ଗଜାନନ ଗଣପତି ହେ ଅଧମକୁ କ୍ଷମା କରନ୍ତୁ ପ୍ରଭୁ ଅପରାଧ ମାର୍ଚ୍ଚନା କରନ୍ତୁ ଅପରାଧ ମାର୍ଚ୍ଚନା କରନ୍ତୁ
1: ପ୍ରଭୁର ଏ କି ବିଚିତ୍ର ଲୀଳା ପଡ଼ାପଣ୍ଡା ଆପଣ
2: ମହାରାଜ ପ୍ରଭୁଙ୍କଠାରେ ଗଣପତି ରୂପ ନ ଦେଖିଲେ କାନ୍ତି ନରେଶ ପ୍ରସାଦ ସେବନ କରିବେ ନାହିଁ ବୋଲି ଗୁହାରି କରିଥିଲେ ଗୁହାରି ଘେନା ହୋଇଛି ରାଜନଙ୍କର କାମନା ପୂର୍ଣ୍ଣ ହୋଇଛି
1: ପ୍ରଭୁ ଜଗନ୍ନାଥଙ୍କର ଯଦି ଏଇଆ ଇଚ୍ଛା ତେବେ ଆଜିଠାରୁ ମାଦଳା ପାଞ୍ଜିରେ ସନନ୍ଦ ଲିପିବଦ୍ଧ ହେଉ ଶତକୁମ୍ଭ ଅଭିଷେକ ପରେ ପ୍ରଭୁ ଜଗନ୍ନାଥ ଗଣପତି ବେଶରେ ସଜ୍ଜିତ ହେବେ
0: ସାଧୁ ସାଧୁ ଧନ୍ୟ ମହାରାଜ ଆପଣଙ୍କ ଉଦାରତା ସାଧୁତା ପାଣ୍ଡିତ୍ୟ ବିଷୟରେ ଶୁଣିଥିଲି ଆଜି ଦେଖି ମୁଗ୍ଧ ହୋଇଛି ମହାରାଜ ଆଜିର ଏହି ପବିତ୍ର ଦିବସ ସମ୍ମୁଖରେ ପ୍ରଭୁ ଜଗନ୍ନାଥ ଓ ମୋର ଇଷ୍ଟ ଦେବତା ବିଘ୍ନରାଜ ବିଦ୍ୟମାନ ଆପଣଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକୁ ଅର୍ପଣ କରିବାକୁ ମୁଁ ବଚନବଦ୍ଧ ହେଉଛି ଆପଣଙ୍କର ସମ୍ମତି ନିଶ୍ଚୟ ମୋତେ ଆନନ୍ଦିତ କରିବ।

0: ଆପଣଙ୍କ କନ୍ୟା ସର୍ବଗୁଣ ସମ୍ପନ୍ନା। ଯେକୌଣସି ରାଜପୁତ୍ର ତାଙ୍କୁ ପାଇଲେ ନିଜକୁ ଭାଗ୍ୟବାନ ମନେ କରିବେ। କିନ୍ତୁ ଆପଣ ଯେ ମୋତେ ଯୋଗ୍ୟ ବିବେଚନା କରିଛନ୍ତି ଏହା ତ ମୋର ପରମ ସୌଭାଗ୍ୟ। ରାଜନ, ପ୍ରଭୁ ଜଗନ୍ନାଥଙ୍କର ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଉତ୍ସବ ଦର୍ଶନ କରିବା ନିମିତ୍ତ ଉତ୍କଳ ରାଜଭବନରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
1: ଏହା ହିଁ ମୋର ପରମ ସୌଭାଗ୍ୟ ରାଜନ।

0: ମାଣିକ ମାଣିକ ମାଣିକ ଟିକେ ଶୁଣମ। ଆରେ ଅନ୍ତା, ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡିଆ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ। ଆଉ
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁଡ଼ି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି। କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡ଼ି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ, ଠକ୍ ଠକ୍ ମଦନ ଗୋସେଇ ନେମା ଦେଲୁ ଦହି ମୁନ୍ଦିଏ ଦେ।
2: ନାଗର, ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବ ଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେଇ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଥି ଠୋକିନା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ। ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପଶ ନା।
2: କଣ କହିଲୁ ରେ ଅଳ ପଇସା ରହିଜଳା, ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ ମ? ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡ଼ୁ ମୂଷାରେ ବୋପାକୁ ମଉସାଟା କି ପଳେଇବୁ। ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସା ପାଟିରେ ଖାଏ।
1: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ। ଭାଗବତ କହିନି, ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
0: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଛ, ବର୍ତ୍ତମାନ ଜ ପଳାୟତି ସହଜୀବତି, ଆ ପଳେଇ
1: ଚାଲ, ପଳେଇ
0: ଆ ପଳେଇ
1: ଚାଲ, ପଳେଇ।
2: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡ଼ି ଚାଲିଗଲେ, ଏ ନିଆଁ ନଗା ପେଟ ଚାଖଣ୍ଡ କତ ଅଛି।
2: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରିସା, କାହା କପାଳକୁ ଲଡ଼ୁ, କାହା କରମକୁ ଖାରିଆ ଖଡ଼ା, ଚୋବେଇ ଚୋବେଇ ମରୁ। ତମେ ଦହି ଟିକେ ପିଇଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡ଼ି ନାହିଁ, ଦହି ପିଇବି ପେଜ ତୋରା।

0: ପୁଣି ସାତ ସପନ, ସେ ପୁଣି କରିବ ପୁରୀ ଭୋଜନ।
1: କଉଡ଼ି ତମକୁ କିଏ ମାଗୁଛି ଯେ ମଉସା? କଉଡ଼ି କଣ ସ୍ୱର୍ଗକୁ ନବ? ତମେ ଦହି ପିଇଲ, ପିଅ ନିଅ।
0: ଓହୋ, ଜୀବନଟା ରହିଗଲା ରେ ମା। ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କହିଲାଣ କରୁଛି, ତୋ ଇଚ୍ଛା ପୂରଣ ହଉ ମା।
1: କଣ କହିଲ, କଣ କହିଲ ମଉସା? ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ? ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: ତମେ ଦେଖିବ ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅତଳ ଗର୍ଭରେ ମୁଁ ନିକ୍ଷେପ କରିବି। ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାର ଘେଣିଯିବି ରାଣୀ ହଂସପୁରକୁ।
1: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
0: ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ ମହାମନ୍ତ୍ରୀ। କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
2: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।
3: ଆରେ ଆରେ ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି? ବା ବା, ଚମତ୍କାର ଉପଦେଶ।
0: ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ

0: ମାଣିକ ଆସୁଛି, ଆସ ଶୀଘ୍ର ଆସ। ଭାରି ଟାଣ ଖରା ହେଉଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା।
1: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
2: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କ'ଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ, ନେ ପୁଅ ନେ।
1: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
2: ଆରେ ପୁଅ ତମେ କ'ଣ ଦି ଭାଇ, ତମର କ'ଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା ତୋର ଆଉ ସବୁ କିଏ ଅଛନ୍ତି କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳି ଯାଉଛି।
0: ବାଃ ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କ'ଣ କହିଲୁ କ'ଣ କହିଲୁ ଜଗା, ତମେ ଦୁହେଁ ମୋର ପୁଅ? ସତ କହୁଛ, ସତ କହୁଛୁ ଜଗା? ଆରେ ବଳିଆ ଜଗା କ'ଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ, ଆଉ ଥରେ ମା ବିଲି ଡାକିଲୁ, ଆଉ ଥରେ ମା ବିଲି ଡାକେ।
0: ମା
1: ମା ମା,
0: ଏ ମା କ'ଣ ହେଲା ତୋର, କହିଲୁ?
2: ଏ କ'ଣ କହିଲୁ, କ'ଣ କହିଲୁ ଜଗା? ନା ନା ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କ'ଣ ହବ?
0: ମା ମ ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖ ତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ ଆମେ ଯାଉଛୁ। ମା
3: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
4: ଯଥା ଆଜ୍ଞା ମହାରାଜ।
2: ଜୁହାର ଛାମୁ, ମୁଁ ମାଣିକ ଦହି ବିକେ, ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ, ଖାଇଲେ ଶାସ୍ତାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
3: କ'ଣ ହେଲା, ଉତ୍କଳର ଦୁଇ ଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି।
2: ହଁ ଛାମୁ, ଜଗା ମୋତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ,

0: ଆଜିର ଏ ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କ'ଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କୌଡ଼ି ନବ, ପୁଅର ସିରି ତୁଟି ଯିବନି। ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କ'ଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାଆର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ।

ଏହି ଚିତ୍ତର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: ନାମ ରାଜନ।
1: ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ ମହାରାଜ, ଆଜିଠାରୁ ଏହି ରାଜ୍ୟ ଆପଣଙ୍କର। ଆଉ ପରାଜିତ ଶାଲ୍ୱ ନରସିଂହ ଯେକୌଣସି ଦଣ୍ଡ ପାଇଁ ପ୍ରସ୍ତୁତ।
0: ରାଜନ, ଉତ୍କଳ ଗଜପତିର କ୍ଷମତା, ରାଜ୍ୟ ବିଭବ ଲିପ୍ସା କେବେ ବି ନଥିଲା, ଆଉ ଆଜି ବି ନାହିଁ। କିନ୍ତୁ ଆପଣଙ୍କର ଅହଂକାର ଓ ଅବିବେକିତାର ଶାସ୍ତି ବିଧାନ ପାଇଁ ଆଜିର ଏ କାଞ୍ଚି ଅଭିଯାନ, ଏ ଯୁଦ୍ଧ, ଏ ବିପର୍ଯ୍ୟୟ, ଏ ପ୍ରଳୟ, ଆଉ ଏହି ପ୍ରଳୟର ନେତୃତ୍ୱ ନେଇଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ। କଳା ଧଳା ଘୋଡ଼ା ଚଢ଼ି ଦୁଇ ଭାଇ ରଣରେ ଅବତୀର୍ଣ୍ଣ ହୋଇଛନ୍ତି, ସଞ୍ଚାଳିତ କରିଛନ୍ତି ଉତ୍କଳ ବାହିନୀକୁ। ପୁରୁଷୋତ୍ତମ ତ କେବଳ ନିମିତ୍ତ ମାତ୍ର। ହଁ ମହାରାଜ, ଏହି ବିଜୟର ସ୍ମାରକୀ ସ୍ୱରୂପ ବିଘ୍ନରାଜ ଗଣେଶଙ୍କୁ ନେଇଯାଉଛି, ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିବି, ଆଉ ନେଇଯାଉଛି ଆପଣଙ୍କର ଅଲି ଅଲି ଗୁଣବତୀ କନ୍ୟା ପଦ୍ମାବତୀଙ୍କୁ। ଆପଣ ପୁରୁଷୋତ୍ତମକୁ ଚଣ୍ଡାଳ କହିପାରନ୍ତି ରାଜନ, କିନ୍ତୁ ଉତ୍କଳର ଗଜପତିଙ୍କୁ ଚଣ୍ଡାଳ ବୋଲି କହି ଅପମାନିତ କରିଛନ୍ତି। ଜଗନ୍ନାଥଙ୍କ ସେବାକୁ ଚଣ୍ଡାଳ ସେବା କହି ଉପେକ୍ଷା କରିଛନ୍ତି। ତେଣୁ ସେହି ଅପମାନର ପ୍ରତିଶୋଧ ନେବା ପାଇଁ ଆଗାମୀ ଶ୍ରୀଗୁଣ୍ଡିଚା ଦିନ ରଥାରୂଢ଼ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କୁ ସାକ୍ଷୀ ରଖି ମୁଁ ଆପଣଙ୍କ କନ୍ୟାଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବି। ଏହା ହିଁ ପ୍ରଭୁର ନିର୍ଦ୍ଦେଶ, ଆଉ ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମର ସିଦ୍ଧାନ୍ତ। ସେନାପତି, ଦେବୀ ପଦ୍ମାବତୀଙ୍କୁ ସସମ୍ମାନେ ଉତ୍କଳର ମହାମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦେଇ ମୋର ଆଦେଶ ଜଣାଇ ଦିଅନ୍ତୁ।
2: ମହାରାଜ, ଆଜ ଦିନ ଦେବୀ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବାକୁ ମୋତେ ଆଦେଶ ଦିଅ। ସେହି ଦାୟିତ୍ୱ ନିର୍ବାହ କରିବାକୁ ଦାସ ଆପଣଙ୍କୁ ଅନୁମତି ପ୍ରାର୍ଥନା।
0: ଆପଣ ଆଦେଶ ପାଳନ କରିବେ, ଏଥିରେ ଅନୁମତିର ପ୍ରୟୋଜନ କ'ଣ?
2: ତେବେ ଆସ ମା, ଆଜିର ଏହି ପବିତ୍ର ଗୁଣ୍ଡିଚା ଦିବସରେ ରଥାରୂଢ଼ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ମୁଁ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
2: ମୋର ଧୃଷ୍ଟତା ମାର୍ଜନା କରିବେ ସ୍ୱାମୀ। ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ, ତେବେ ମୋର କିଛି କହିବାର ନାହିଁ ମଣିମା। କିନ୍ତୁ ମୁଁ କହିବି, ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟରେ ତାଙ୍କର ଚଣ୍ଡାଳତ୍ୱକୁ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ ଓ ପ୍ରତିଷ୍ଠାର ପ୍ରତୀକ ବୋଲି? ତେବେ କୁହନ୍ତୁ ସମ୍ରାଟ, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ମୋ ପାଖରେ ଥାଉ ଥାଉ ମୁଁ ଆଉ କେଉଁ ଚଣ୍ଡାଳକୁ ଖୋଜିବି ଛାମୁ? ଏଥିରେ ଏହି ବୃଦ୍ଧ ସେବକର ଯଦି ଅପରାଧ ହୁଏ, ବିଚାରରେ ତ୍ରୁଟି ଥାଏ, ତେବେ ସର୍ବଜନ ସମ୍ମୁଖରେ ଯେକୌଣସି ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ମହାରାଜ।
0: ଚତୁରତାର ଇନ୍ଦ୍ରଜାଲରେ ମୋର ସମସ୍ତ ପଥ ଅବରୁଦ୍ଧ କରିଦେଲେ ମହାମନ୍ତ୍ରୀ, ମୋର ନିକ୍ଷେପିତ ତୀରକୁ ମୋରି ତୁଣୀରକୁ ପୁଣି ଫେରାଇଦେଲେ। ବା, ଆପଣଙ୍କ ଅକାଟ୍ୟ ଯୁକ୍ତି ନିକଟରେ ମୁଁ ପରାଜିତ ମହାମନ୍ତ୍ରୀ।
3: ଆପଣ ଆଉ ନିର୍ବାକ ବୋଲି ଚାହିଁଛନ୍ତି କ'ଣ ବଡ଼ ପଣ୍ଡା? ଆପଣ ପ୍ରଭୁ ନିକଟରେ ମାଳା ବଦଳ କରନ୍ତୁ।
4: ଆସନ୍ତୁ ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡ଼ିଯାଉଛି।
5: ଜୟ ଜଗତର ନାଥ ଜଗନ୍ନାଥଙ୍କର।

0: Defender and drag flicker Harmanpreet Singh will lead the Indian side. And that is the end of this news bulletin.
1: ଶୁଣୁଥିଲେ ଇଂରାଜୀରେ ସମ୍ବାଦ ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା ଆସନ୍ତାକାଲି ସକାଳ 6:05 ଶୁଣିବେ ବନ୍ଦନା କାର୍ଯ୍ୟକ୍ରମ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା 6:45 ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଆମର ସ୍ୱାସ୍ଥ୍ୟ ରହିବେ 7:10 ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ପୁରାତନୀର କାର୍ଯ୍ୟକ୍ରମ ରହିବ 7:25 7:40 ରହିବ ପଲ୍ଲୀ ଗୀତର କାର୍ଯ୍ୟକ୍ରମ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ 8:45 9:30 ରହିଛି ହ୍ୟାଲୋ ଆକାଶବାଣୀ ପୁରୀ ଶ୍ରୀକ୍ଷେତ୍ର ସୁରଭି ଶୁଣିବେ 10:00 ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ବର୍ଷାର ସର୍ବାଧିକ ପରିମାଣ କାକଟପୁର ଦଶପଲ୍ଲା ଭାପୁର ଗଞ୍ଜାମ ବାଲିପାଟଣା ଇତ୍ୟାଦି ଅଞ୍ଚଳରେ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା 35.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ପାଇଁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ନୟାଗଡ଼ ଗଜପତି ଗଞ୍ଜାମ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ଲାଗି ରହିପାରେ। ଏଇଠି ଶେଷ କଲୁ ପାଣିପାଗ ସୂଚନା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ